ଆକାଶବାଣୀ ବାରିପଦା। ଆଜି ମଙ୍ଗଳବାର 1948 ଶତାବ୍ଦୀର ଆଷାଢ଼23 ଦିନ, ତଦନୁଯାୟୀ 2026 ମସିହା ଜୁଲାଇ ମାସର 14 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

ବାହାର ପବିତ୍ରତା ଅପେକ୍ଷା ହୃଦୟର ପବିତ୍ରତା ମନୁଷ୍ୟ ଚରିତ୍ରକୁ ଉଜ୍ଜଳ କରିବାରେ ଅଧିକ ସହାୟକ ହୁଏ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗନ୍ଧମୟ ଗୁଣକୁ ବାହାରକୁ ଫିଙ୍ଗିଦେଇ ହୃଦୟକୁ ସର୍ବଦା ନିର୍ମଳ ରଖିବା ଉଚିତ।

ଆକାଶବାଣୀ ବାରିପଦା, ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ବନ୍ଦନାର ଶେଷ ଅର୍ଘ୍ୟର ଶିଳ୍ପୀ ନାଜିଆ ଆଲାମ ଗାଇଛନ୍ତି ଡକ୍ଟର ପ୍ରମିଳା ପାଢ଼ୀଙ୍କ ରଚନାରୁ।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୁବାସ ଦାସ, ଜୀବନାନନ୍ଦ ଅଧିକାରୀ, ରୀନା ମହାପାତ୍ର, ବାଦଲ ଆଚାର୍ଯ୍ୟ, ନମିତା ଅଗ୍ରୱାଲ ଏବଂ ନାଜିଆ ଆଲାମ। ଗୀତଗୁଡ଼ିକ ଥିଲା ଜଗନ୍ନାଥ ପଣ୍ଡା, ଅଲେଖ ବିଶ୍ୱାଳ, ଅଶୋକ ପଟ୍ଟନାୟକ, ମନୋଜ ମିଶ୍ର ଏବଂ ପ୍ରମିଳା ପାଢ଼ୀଙ୍କ ରଚନାରୁ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍

ଆକାଶବାଣୀ କଟକ ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 95ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀମଦ୍ ଭାଗବତର ତୃତୀୟ ସ୍କନ୍ଧରେ ଭଗବାନଙ୍କ ନାଭିପତ୍ନରୁ ବ୍ରହ୍ମାଙ୍କ ଉତ୍ପତ୍ତି ଓ ବ୍ରହ୍ମାଙ୍କର ନାନାବିଧ ସୃଷ୍ଟି ସର୍ଜନା ବିଷୟରେ ଶୁଣିଥିଲେ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଚତୁର୍ଥ ସ୍କନ୍ଧ। ଏହି ସ୍କନ୍ଧରେ ଦକ୍ଷଯଜ୍ଞ, ଧ୍ରୁବଚରିତ, ବେଣ ଓ ପୃଥୁଚରିତ, ପ୍ରାଚୀନ ବରେହି, ପୁରଞ୍ଜନ, ପ୍ରଚେତା ଆଦି ଦଶ ଭାଇଙ୍କ ଉପାଖ୍ୟାନ ବର୍ଣ୍ଣନା କରାଯାଇଛି। ଭଗବାନ ଶ୍ରୀକୃଷ୍ଣ ସ୍ୱର୍ଗାରୋହଣ ସମୟରେ ବିଦୁରଙ୍କ ଉଦ୍ଦେଶ୍ୟରେ ମୈତ୍ରେୟ ମୁନିଙ୍କୁ ଯେଉଁ ଉପଦେଶ ପ୍ରଦାନ କରିଥିଲେ ତାହା ହିଁ ଭାଗବତର ଚତୁର୍ଥ ସ୍କନ୍ଧରେ ପୁଙ୍ଖାନୁପୁଙ୍ଖ ରୂପେ ବର୍ଣ୍ଣିତ ହୋଇଛି।

0: ଶୁଣୁଥିଲେ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚାନବେତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମାଣ୍ଡିଆ ଧାଡ଼ିବୁଣା କଲେ ଏକର ପ୍ରତି 3 କିଲୋଗ୍ରାମ ଓ ଛଟାବୁଣା କଲେ ଏକର ପ୍ରତି 4 କିଲୋଗ୍ରାମ ବିହନ ଦରକାର ହୋଇଥାଏ।

0: ଧାଡ଼ିକୁ ଧାଡ଼ି 85 ସେଣ୍ଟିମିଟର ବ୍ୟବଧାନରେ 3-4 ସେଣ୍ଟିମିଟର ଗଭୀରରେ ବିଶୋଧିତ ବିହନ ବୁଣିବା ଆବଶ୍ୟକ। ରୁଆ ପ୍ରଣାଳୀରେ ମାଣ୍ଡିଆ ଚାଷ କଲେ ଏକର ପ୍ରତି 2.5 କିଲୋଗ୍ରାମ ବିହନ ଆବଶ୍ୟକ ହୁଏ। 25-30 ଦିନର ଚାରାକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2 ଲେଖାଏଁ ତଳି 3 ସେଣ୍ଟିମିଟର ଗଭୀରରେ ରୁଅନ୍ତୁ। ମାଣ୍ଡିଆର ଉନ୍ନତ କିସମଗୁଡ଼ିକ ହେଲା ଦିବ୍ୟସିଂହ, ଚମ୍ପାବତୀ, ନୀଳାଚଳ, VL 149, VL 376, ଗୋଦାବରୀ, ଭୈରବୀ, ଶ୍ୱେତା ଇତ୍ୟାଦି। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ପ୍ରକୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, କୋଏମ୍ବାଟୁର 1, କୋଏମ୍ବାଟୁର 2, ପୁସା ଡେଲିସିୟସ୍, ପୁସା ମାଜେଷ୍ଟିକ୍, ପୁସା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5 ମିଟର ଚଉଡ଼ା ଏବଂ 2.5 ମିଟର ଲମ୍ବା ଦୂରତାରେ 0.5 ମିଟର ଚଉଡ଼ା, 0.5 ମିଟର ଲମ୍ବା ଏବଂ 0.5 ମିଟରର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଆଭ୍ୟନ୍ତରୀଣ ଜିଲ୍ଲାରେ ନିଗିଡ଼ା ଜମିରେ ସରଳ କିସମ ମୁଗ, ଧଉଳି, ଦୁର୍ଗା, କାମଦେବ, IPM 2-3, IPM 2-14, ବିରି, ସାରଳା, ପ୍ରସାଦ, ଉଜାଲା, ମାହୁରୀ, କାଶି, ହରଡ଼ କିସମ, ଉପାସ, ଆଶା, ଲକ୍ଷ୍ମୀ, ବରଗୁଡ଼ି କିସମ, ଉତ୍କଳ ମାଣିକ, କାଶି କାଞ୍ଚନ ଆଦି ଶୀଘ୍ର ଧାଡ଼ିରେ ବୁଣି ଦିଅନ୍ତୁ। ବିହନକୁ ଫିମ୍ପିନାଶକ ବିଷ ଓ ଜୀବାଣୁ କଲଚର ଉପଚାର କରି ବୁଣନ୍ତୁ। 10 କିଲୋଗ୍ରାମ ମଞ୍ଜିକୁ ପ୍ରତି 200 ଗ୍ରାମ ରାଇଜୋବିୟମ ଓ 250 ଗ୍ରାମ ଫସ୍ଫରସ୍ ଜୀବାଣୁସାର ସହିତ ଗୋଳାଇ ବୁଣନ୍ତୁ। ଘାସମରା ବିଷ ପେଣ୍ଡିମେଥାଲିନ୍ ହେକ୍ଟର ପ୍ରତି 0.75 କିଲୋଗ୍ରାମ କିମ୍ବା ଅକ୍ସିଫ୍ଲୋରୋଫେନ୍ 0.03 କିଲୋଗ୍ରାମ ମଞ୍ଜି ବୁଣିବା ପରଦିନ ଜମିରେ ପ୍ରୟୋଗ କରନ୍ତୁ। ଘାସମରା ବିଷ ପ୍ରୟୋଗ କରିନଥିଲେ ବୁଣିବାର 3 ସପ୍ତାହ ପରେ କୋଡ଼ାଖୋସା କରି ଘାସ ବାଛି ଦିଅନ୍ତୁ। ଏବେ ବର୍ଷାଦିନିଆ କନ୍ଦମୂଳ ଫସଲ ଲଗାଇପାରିବେ। ଗୌରୀ, ଭୁବନ, ଶଙ୍ଖ, ପୁଷ୍ପା ସଫେଦ ଏବଂ ସମ୍ରାଟ ଆଦି କିସମ ବ୍ୟବହାର କରନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ାରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 1.5 କିଲୋଗ୍ରାମ ୟୁରିଆ ସାର 100 ବର୍ଗମିଟର ତଳିଘେରାରେ ପ୍ରୟୋଗ କରନ୍ତୁ। 40-45 ଦିନର ତଳିଘେରାକୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ ତଳିଘେରାରେ ଲଗାଇ ଅମଳ କରନ୍ତୁ। 1 ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହିତ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ସହିତ ଘଣ୍ଟାକୁ 30-40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ 6:55, ସଂସ୍କୃତରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତାଃ। ଭିଏତନାମ ଦେଶସ୍ୟ ଫୁକୁଓକ ଦ୍ୱୀପସ୍ୟ ସମୀପେ ଜାତାୟାମ୍ ସ୍ପୀଡ୍ ବୋଟ୍ ଇତ୍ୟେତସ୍ୟାମ୍ ଦୁର୍ଘଟନାୟାମ୍ ଦିବଂଗତାନାମ୍ 15 ଭାରତୀୟ ପର୍ଯ୍ୟଟକାନାମ୍ ପାର୍ଥିବାବଶେଷାଃ

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25ରେ ସାନ୍ତାଳି ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55ରେ, ଗୀତାଞ୍ଜଳି ସକାଳ 8:15ରେ ଏବଂ ସକାଳ 8:45ରେ, ସକାଳ 8:30ରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକରୁ।

ଦିନ ବାରଟାରେ ରହିଛି ଝୁମର ଗୀତ, ପରିବେଷଣ କରିବେ ଶିଳ୍ପୀ ବିଦେଶୀ ମହାନ୍ତ ଏବଂ ସାଥୀ କଳାକାର। ଅପରାହ୍ନ 5:30 ରେ NCERT ପ୍ରାୟୋଜିତ କାର୍ଯ୍ୟକ୍ରମ।

ସନ୍ଧ୍ୟା 6ଟାରେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ସୂଚନା ସମ୍ବାଦ ସନ୍ଧ୍ୟା 6:30। ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ କଲ୍ହ ଗୀତ ପରିବେଷଣ କରିବେ ଶିଳ୍ପୀ ହାଡ଼ିବନ୍ଧୁ ପୂର୍ତ୍ତି ଏବଂ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ହିନ୍ଦୀ କଥାଚିତ୍ରର ଗୀତ ରାତି 8:15। ପ୍ରକୃତି ଓ ପରିବେଶ ରାତି 8:30। କାର୍ଯ୍ୟକ୍ରମ ଗୀତ ଅତୀତ ଶୁଣିବେ ରାତି 8:40। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10 କୋଟି 78

ଲକ୍ଷ ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁରପତ୍ର ତୋଳାଳୀଙ୍କୁ 25% ବୋନସ ଏବଂ ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74 କୋଟି 78 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତ୍ରୋତ୍ସବରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳା ଆଳତୀ ମୈଲମ ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀ ବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ।

0: ଖଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ ମାସ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟ ପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ, ସମସ୍ତ ଆର୍ଡିସି, ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲ୍ୟୁସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ମଧ୍ୟରେ କନ୍ଧମାଳର ଗୋଟିଏରୁ 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି 6:00 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଦୀପ୍ତି ରାଣୀ ସାମନ୍ତ।
2: ପ୍ରଥମେ ଆମ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଜରାୟୁ କର୍କଟ ରୋଗର ହାର ସର୍ବାଧିକ ଥିଲା। ପୂର୍ବ ଅପେକ୍ଷା ଏବେ ଆମେ ଦେଖୁଛେ ଯେ ଜରାୟୁ କର୍କଟ ରୋଗର ହାର ଆସ୍ତେ ଆସ୍ତେ କମିବାରେ ଲାଗିଛି। ରୋଗୀମାନେ ଏହି ରୋଗରେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ଆସି ଆରୋଗ୍ୟ ଲାଭ କରୁଛନ୍ତି। କିନ୍ତୁ ଅନ୍ୟ ଦେଶ ଭଳି ରୋଗର ହାର କେବଳ କମି ଆସିଲେ ଆମେ ସନ୍ତୁଷ୍ଟ ନ ହୋଇ ତାକୁ ମୂଳୋତ୍ପାଟନ କରିବାକୁ ଲାଗିପଡ଼ିବା ଉଚିତ। ଜରାୟୁ କର୍କଟ ରୋଗର ମୂଳୋତ୍ପାଟନ କରିବାକୁ ହେଲେ ଆମକୁ କେତୋଟି ସତର୍କତାମୂଳକ

0: ପଦକ୍ଷେପ ନେବା ଉଚିତ ଏବଂ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଆମେ ଜ୍ଞାନ ହାସଲ କରିବା ଉଚିତ। ରୋଗର କାରଣ ଜାଣିଲେ ତାକୁ ମୂଳୋତ୍ପାଟନ ଆମେ କରିପାରିବା। ଏହି ରୋଗର ପ୍ରତିରୋଧ କରିବାର ପଦକ୍ଷେପ ଗୁଡ଼ିକ ହେଲା, ଅଳ୍ପ ବୟସରେ ବିବାହକୁ ପ୍ରୋତ୍ସାହନ ନ ଦେବା, ସନ୍ତାନ ପ୍ରସବକୁ ଗୋଟିଏ କିମ୍ବା ଦୁଇଟି ପିଲାରେ ସୀମିତ କରିବା, ଗାଁ ଗହଳିରେ ମହିଳାମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା, ଯେପରି ସେମାନେ ପ୍ରସବ ବେଳକୁ ନିଶ୍ଚିତ ଭାବରେ ଡାକ୍ତରଖାନାକୁ ଆସିବେ, ଯାହାଦ୍ୱାରା ଜରାଇ ମୁହଁରେ ଅଦରକାରୀ କ୍ଷତ ହେବ ନାହିଁ ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ପ୍ରସବ ହେବ। ଜରାଇ ମୁହଁର ଯେକୌଣସି କ୍ଷତ ହେଲେ କିମ୍ବା ସେ ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇଲେ ପାଖରେ ଥିବା କିମ୍ବା ରାଜ୍ୟରେ ଥିବା କର୍କଟ ରୋଗ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରିବା। ଏସବୁ କାରଣ ହେଲା କିପରି ଆମେ ଜରାଇ କର୍କଟକୁ ପ୍ରତିହତ କରିବା କିମ୍ବା ପ୍ରଥମ ଅବସ୍ଥାରେ ଚିହ୍ନଟ କରି ଆରୋଗ୍ୟ ହେବା। କିନ୍ତୁ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ହେଲେ ଏହାର କାରଣ ସମ୍ବନ୍ଧରେ ଆମକୁ ନିଶ୍ଚିତ ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ HPV-16 ବା ହ୍ୟୁମାନ ପାପିଲୋମା ଭାଇରସ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବର୍ଷ ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟୀକାକରଣ କରାଯାଉଛି। ପ୍ରାପ୍ତବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟୀକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାଇ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ, କାରଣ ସେମାନେ ଟିକା ନେବା ପୂର୍ବରୁ ହୁଏତ ହ୍ୟୁମାନ ପାପିଲୋମା ଭାଇରସ ବା HPV ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10-12 ବର୍ଷର ବାଳିକାମାନଙ୍କୁ ଏହି ଟିକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ବର୍ଷ ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3 ପର୍ଯ୍ୟାୟରେ ଦିଆଯାଏ ଏବଂ 3 ଟିକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟୀକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟୀକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ ରୋଗୀମାନଙ୍କୁ 15 ମିନିଟ୍ ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ ବ୍ୟତୀତ ଆଣ୍ଠୁ ଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ, ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟୀକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍, ଯଥା ଯେଉଁମାନେ ଏଡ୍ସରେ ବା HIV ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟୀକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇ ପାରିବା ଏଥିରେ ସନ୍ଦେହ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତିରାଣୀ ସାମନ୍ତ, ଆକାଶବାଣୀ କଟକ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3 ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଜାତିସଂଘ ପରିଷଦ UNSC ର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥିତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10 ଜାତିସଂଘ ମିଶନ ରେ ଭାରତର 4,300 ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 15 ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥା ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9 ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁର ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇ ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ଘର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଭାରତୀୟ ପର୍ଯ୍ୟଟକ ଏବଂ 4 କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣା କରିବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଏହି ଅବରୋଧ କେବଳ ଇରାନ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି ଆଜି ରାତିରୁ ଇରାନ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରି କହିଛନ୍ତି କୌଣସି ପରିସ୍ଥିତିରେ ଇରାନ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରି ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ ନ୍ୟାସନାଲ ସ୍ପୋର୍ଟସ୍ ସେଣ୍ଟରଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନରେ ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଳା।

0: ᱠᱚᱨᱩᱱᱟ ᱠᱚᱨᱚ ᱴᱩᱰᱩ ᱟᱨ ᱥᱟᱶᱛᱮᱱ ᱠᱚᱣᱟᱜ ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱱᱚᱣᱟ ᱥᱮᱨᱮᱧ ᱥᱟᱶᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ଏଥିସହିତ ଶେଷ ହେଲା ସାନ୍ତାଳି ଆଖଳା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଘନଶ୍ୟାମ ପଣ୍ଡା, ଗୁରୁ ଶତପଥୀଙ୍କ ରଚନା।

ଶିଳ୍ପୀ ଘନଶ୍ୟାମ ପଣ୍ଡାଙ୍କ କଣ୍ଠରେ ଶୁଣିଲେ ଶୁଭମ ସଙ୍ଗୀତ, ଗୁରୁ ଶତପଥୀଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଏହି ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
1: ହଁ ଭାଇ, କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ସେଇ ରୂପ, ସେଇ ଚକାଡ଼ଳା, ନୀତି ନୀତି ସେ କରେ କେତେ ଲୀଳା ଖେଳା। ତାର ସେଇ ଚିକଣ କାଳିଆ ରୂପ, ମେଘନିନ୍ଦିତ କାନ୍ତି ଭକ୍ତକୁ ସମ୍ମୋହିତ କରେ, ବିମୋହିତ କରେ। ତାରି ନାମକୁ ଜପ କରି ଭକ୍ତ ହେଇଯାଏ ଅଜର ଅମର, ସେ କାଳିଆ ସାଆନ୍ତ, କଳା ଠାକୁର।

0: ଟଙ୍କା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାଇଁ ତୁ ଜାଣିନୁ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। ଏକ କିଲୋୱାଟ୍ ଘର

ଆକାଶବାଣୀ କଟକ ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ବିଷୟ ରହିଛି ନେତ୍ରୋତ୍ସବ। ଆଲୋଚନା କରିଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ, ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ, ଅନେଇ ରହେ ସେଇ ଚକାଟୁଳାକୁ। ଆହ କି କମନୀୟ ଏ କାନ୍ତି! ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ୱ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ୱ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯେଉଁ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେହି ସବୁ ନୀତି ପାଳିତ ହୁଏ, ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ, ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ୱ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନଙ୍କର ଯେଉଁ ଚକ୍ଷୁ, ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତୀ, ସାତବତୀ ଓ ସଞ୍ଜ କାହାଳୀ ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନା କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇ ଦିନ ଯେଉଁ ନୀତି ଆଷାଢ଼ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ, ତତ୍ପୂର୍ବରୁ ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ସ୍ୱଦ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବିଜୁ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦଇତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ

ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୋଇରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ କର୍ପୂର ଆଳତୀ ସାତବତୀ ସଞ୍ଜ କାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ରମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକି ଆଣିଥାନ୍ତି। ସେହି କଳାକୁ ତିନି ଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏହି ଯେଉଁ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁ ରୀତିମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜିଏ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ସେହି ଯେଉଁ କଳାକୁ ଶ୍ରୀମୁଖର ସେହି ଯେଉଁ ସୁନ୍ଦର ଚକାଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେହି କଳାକୁ ଲଗେଇ ଦିଅନ୍ତି। ଆଉ ନେତ୍ରୋତ୍ସବ ବଢ଼ିଲେ ପଣ୍ଡା ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି।

0: ମହାପ୍ରଭୁମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ, ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷଣୀୟ ହୋଇପଡ଼େ ଯାହାଫଳରେ ଲୋକମାନେ ଆନନ୍ଦରେ ଗଦଗଦିତ ହୋଇଯାଆନ୍ତି। ଏହି ଦିନକୁ ମଧ୍ୟ ଗୋଟିଏ ପକ୍ଷରେ ଶ୍ରୀଜୀଉମାନେ ପ୍ରଥମେ ସେଦିନ ଉଭା ହେଉଥିବା ହେତୁରୁ ଏହି ଦିନକୁ ଉଭା ଅମାବାସ୍ୟା ମଧ୍ୟ କୁହାଯାଏ। ନବଯୌବନ ଦର୍ଶନ ଦିନ ଅନ୍ୟାନ୍ୟ ନୀତି ମଧ୍ୟ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ପହଣ୍ଡି ହୋଇକରି ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଅଣସର ସମୟରେ ଅଣସର ତାଟି ସମ୍ମୁଖରେ ତିନୋଟି ପଟ୍ଟିଚିତ୍ର ପ୍ରତିମା ରହିଥାନ୍ତି। ଏହି ପଟ୍ଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥାନ କରନ୍ତି ଏବଂ ସେହି ଯେଉଁ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନ ମୋହନ ଏବଂ କୃଷ୍ଣ ଏହିଭଳି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟ୍ଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୋଳଙ୍କ ଦର୍ଶନ ଲାଭ କରେ ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦ୍ୱିପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚେରି ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକ

ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବ ରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ ଗଦି ଫେଟା ବାରଲାଗି ନେତଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବ ଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଦଣା ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରାନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି ଛଅ ଗଛ ଲାଗି କରାନ୍ତି।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲି ଆକାଶବାଣୀ କଟକରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଚକେ। ଗୀତାଞ୍ଜଳିକୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ତଥାପି ଭକ୍ତଟିଏ ଅହରହ ଛୁରୀ ହେଉଥାଏ ସେ ରୂପକୁ, ବାସ ଚନ୍ଦନ, ତୁଳସୀ ତରଣା, ମୟୂର ଚନ୍ଦ୍ରିକା, ପାଟ ପୀତାମ୍ବରୀ ସବୁକିଛି ସାଇତି ରଖିଥାଏ ସେ। ଇଚ୍ଛା ଥାଏ ମନରେ, ସେ ଆସିବ, ତା ପାଖରେ ବସିବ, ସେ ସଜାଇଦେବ ତାକୁ ବେଶ ପରିପାଟିରେ। ମାଆର ମନ ଆଉ ପ୍ରେମିକାର ହୃଦୟଟିଏ ନେଇ ସେ ଆକୁଳ ନୟନରେ ଚାହିଁ ରହିଥାଏ ତା ଆସିବା ବାଟକୁ।

0: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-345-6718 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ, ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11 ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ, ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ସପନର ଆଖିରେ ସେ ଦେଖୁଥାଏ ସେ କଳାଚାନ୍ଦ ମୁହଁକୁ, ସେ କାଳିଆ ରସିକକୁ। ତାକୁ ଦେଖିବା ମାତ୍ରକେ ବାକ୍ରୁଦ୍ଧ ହୋଇଯାଏ, ତାର ଲାଜରେ ସେ ହୋଇଯାଏ ଅନ୍ଧ। ସବୁ ଦୁଃଖ ଆବେଗକୁ ତା ଆଗରେ ବାଢ଼ିଦେବା ପାଇଁ ଚିନ୍ତା କରିଥିବା ମନ ତାର ନିରବି ଯାଏ, ମନ କଥା ମନରେ ରହିଯାଏ। ହେଲେ ତା ହସକୁ ଦେଖିଦେଲେ କଟିଯାଏ ହୃଦୟରେ ଥିବା ଯେତେ ସବୁ ଅବସାଦ। ତା ଆଖିରେ ନାଚୁଥାଏ ସୁନ୍ଦର ସେ କଳା ଚାନ୍ଦ।

କାଳିଆର ଦର୍ଶନ ପାଇଁ ଆସିଥିବା ଭକ୍ତର ଆଉ ମନୋବଳ ନା ଛାଡ଼ିଯିବାକୁ, ସାରା ଜୀବନର ଦୁଃଖକୁ ଜଳାଞ୍ଜଳି ଦେଇ ସେ କାଳିଆ ଠାକୁର ପାଖରେ ନିଜକୁ ସମର୍ପି ଦିଏ। ସାରା ଜୀବନର ଶାନ୍ତି ପାଏ ସେ ତାର ମନ୍ଦିରରେ, ତାକୁ ଚାହିଁ ଜୀବନ ବିତେଇ ଦେବାକୁ ଇଚ୍ଛା ତାର। ସବୁ ମୋହମାୟାରୁ ମୁକ୍ତ ପାଇଯାଏ ସେ, ତାର ଛୋଟ ମାଗୁଣୀ ସେ ଭିଖାରୀଟି ହେଇ ରହିଥାଉ ପଛେ କାଳିଆର ସିଂହ ଦ୍ୱାରରେ, ନୀତିନୀତି ଦର୍ଶନ କରୁଥିବ କାଳିଆକୁ ଆଉ ଭଜୁଥିବ ତାର ନାମକୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି FM ବ୍ୟାଣ୍ଡରେ 102.3।

0: 9 MHz ଯୋଗେ ପ୍ରଚାର କରୁଛୁ। ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ସୁଭାଷ ଚନ୍ଦ୍ର ପାତ୍ର ଏବଂ ସାଥୀ କଳାକାର। ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
2: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ୍ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ୍ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912ରେ ଯୋଗାଯୋଗ କର।
3: RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍‌ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800-3456-718ରେ ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।

ଶିଳ୍ପୀ ସୁଭାଷ ଚନ୍ଦ୍ର ପାତ୍ର ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ମହାପ୍ରଭୁଙ୍କୁ ଦାରୁ ବ୍ରହ୍ମ ରୂପେ ପୂଜା କରାଯାଏ। ତାଙ୍କର ସମସ୍ତ ନୀତିକାନ୍ତି ମାନବୀୟ ଭାବଧାରା ଅନୁସାରେ ସମ୍ପାଦିତ ହୁଏ। ପ୍ରତିଦିନ ନୀତି ଅନୁଯାୟୀ ପ୍ରଭୁଙ୍କର ବସ୍ତ୍ର ପରିବର୍ତ୍ତନ କରାଯାଏ।

0: କରାଯାଏ। ଋତୁ ଅନୁସାରେ, ତିଥି ଅନୁସାରେ ଏବଂ ବିଭିନ୍ନ ପର୍ବପର୍ବାଣୀରେ ପ୍ରଭୁଙ୍କର ବେଶ ଓ ବସ୍ତ୍ର ମଧ୍ୟ ପରିବର୍ତ୍ତନ କରାଯାଏ। ଆଜି ଏହି ପ୍ରସଙ୍ଗକୁ ନେଇ ଆମର ରହିଛି ଆଲୋଚନା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ବସନ। ବିଶେଷଜ୍ଞ ଭାବରେ ଆଜି ଆମ ସହିତ ଅଛନ୍ତି ବ୍ରଜକିଶୋର ଦାସ, ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ପ୍ରଥମେ କୁହନ୍ତୁ ଯେ ବସ୍ତ୍ର କହିଲେ ଆମେ କଣ ବୁଝିବା?
1: ବସ୍ତ୍ର କହିଲେ ସାଧାରଣତଃ ଆମେ ଶରୀର ଆବରଣ ପାଇଁ ବ୍ୟବହୃତ ପରିଧାନକୁ ବୁଝିଥାଉ। ମାନବ ସମାଜରେ ବସ୍ତ୍ର କେବଳ ଏକ ଦୈନନ୍ଦିନ ଆବଶ୍ୟକତା ନୁହେଁ, ବରଂ ବସ୍ତ୍ର ହେଉଛି ଆମର ସଂସ୍କୃତି, ଆମର ପରମ୍ପରା, ସାମାଜିକ ମର୍ଯ୍ୟାଦା ଆଉ ବସ୍ତ୍ର ପରିଧାନ କରୁଥିବା ବ୍ୟକ୍ତିବିଶେଷର ରୁଚିର ପ୍ରତୀକ ବିଚାର ହୁଏ। ସେହିପରି ଜଗନ୍ନାଥ ସଂସ୍କୃତିରେ ବସ୍ତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ଓ ମହତ୍ତ୍ୱ ରହିଛି।
0: ତେବେ ମହାପ୍ରଭୁ କୋଉ କୋଉ ପ୍ରକାରର ବସ୍ତ୍ର ପରିଧାନ କରିଥାନ୍ତି ସେ ବିଷୟ ଟିକେ କୁହନ୍ତୁ।
1: ମହାପ୍ରଭୁ ସବୁ ପ୍ରକାର ବସ୍ତ୍ର ପରିଧାନ କରିଥାନ୍ତି, ଯେମିତି ସିଲ୍କ ବସ୍ତ୍ର କରନ୍ତି, ପାଟ ବସ୍ତ୍ର କରନ୍ତି, ସୂତା ବସ୍ତ୍ର କରନ୍ତି, ଭେଲଭେଟ୍ କରନ୍ତି, ସବୁ ପ୍ରକାର ବସ୍ତ୍ର ମହାପ୍ରଭୁ ପରିଧାନ କରନ୍ତି। ସେ ତ ରାଜାଧିରାଜ, ତାଙ୍କ ବେଶ ପରିପାଟି ଆଉ କ'ଣ କହିବା। କୁହାଯାଏ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଲକ୍ଷ୍ମୀଙ୍କ ସହ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି, ତେଣୁ ତାଙ୍କର ବେଶ ପରିପାଟିରେ ମଧ୍ୟ ମନୁଷ୍ୟ ସଦୃଶ ଆଚରଣର ପରିପ୍ରକାଶ ଘଟେ।
0: ତେବେ ଦୈନନ୍ଦିନ ନୀତିକାନ୍ତିରେ ମହାପ୍ରଭୁଙ୍କର ବସ୍ତ୍ର ପରିଧାନ କିପରି ରହିଥାଏ?
1: ସକାଳେ ମଙ୍ଗଳ ଆଳତି ପରେ ବଡ଼ସିଂହାର ବେଶରେ ମହାପ୍ରଭୁ ପୂର୍ବରାତ୍ରରେ ପରିଧାନ କରିଥିବା ଗୀତଗୋବିନ୍ଦ ଖଣ୍ଡୁଆକୁ ମୈଲମ କରାଯାଏ। ମୈଲମ ମାନେ ମହାପ୍ରଭୁଙ୍କର ବେଶ ଓଲାଗି କରାଯାଏ, ଯାହା ପିନ୍ଧିଥାଏ ତାକୁ ବଦଳାନ୍ତି ଏବଂ ସେହି ବିଗ୍ରହ ମାନଙ୍କୁ ସ୍ନାନ ବସ୍ତ୍ର ପରିଧାନ କରାଯାଏ। ଏହି ବେଶକୁ ଅବକାଶ ବେଶ କୁହନ୍ତି। ଏହି ଅବକାଶ ବେଶରେ ଆମକୁ ଚାରିଖଣ୍ଡ ଗାମୁଛା ଏବଂ ଦୁଇଖଣ୍ଡ ଉତ୍ତରୀ ଦରକାର ହୁଏ। ଗାମୁଛା ମାନେ ତଡ଼ପ, ଚାରିଖଣ୍ଡ ଗାମୁଛା ଏବଂ ଦୁଇଖଣ୍ଡ ଉତ୍ତରୀ ଆବଶ୍ୟକ ହୋଇଥାଏ, ତେଣୁ ଏହି ଅବକାଶ ବେଶକୁ ମଧ୍ୟ ତଡ଼ପ ଉତ୍ତରୀ ବେଶ କୁହାଯାଏ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ଖଣ୍ଡିଏ ଲେଖାଏ ତଡ଼ପ ପରିଧାନ କରନ୍ତି। ପୂର୍ବରୁ ଏସବୁ ତଡ଼ପ କ'ଣ ହେଉଥିଲା, ଶ୍ରୀଜଗନ୍ନାଥଙ୍କ 16 ହାତ, ବଳଭଦ୍ରଙ୍କ 14 ହାତ, ଦେବୀ ସୁଭଦ୍ରାଙ୍କର 12 ହାତ ଏବଂ ସୁଦର୍ଶନଙ୍କ 8 ହାତ ଥିଲା। ବର୍ତ୍ତମାନ ଦେଖାଯାଉଛି ସମାନ ମାପର 16 ହାତର ତଡ଼ପ ବ୍ୟବହାର ହେଉଛି, ଯାହାର ଓସାର ହେଉଛି 70 ଇଞ୍ଚ। ଆମେ ଯେମିତି ନିତ୍ୟ ନୈମିତ୍ତିକ କାର୍ଯ୍ୟ କଲାବେଳେ ସାଧାରଣ ଗାମୁଛା ପରିଧାନ କରିଥାଉ, ମହାପ୍ରଭୁ ଶ୍ରୀ ସାଧାରଣ ମଣିଷ ଭଳି ପିନ୍ଧିଥାନ୍ତି। ଏବଂ ଏହା ସାଙ୍ଗରେ ଦୁଇଟି ଉତ୍ତରୀ, ଜଗନ୍ନାଥ ଏ ବଳଭଦ୍ର କେବଳ ଦୁଇଟି ଉତ୍ତରୀ ଏବଂ ଚାଦର କାନ୍ଧରେ ପକାଇଥାନ୍ତି, ଏବଂ ସୁଦର୍ଶନ ଏବଂ ସୁଭଦ୍ରା ହେଇ ଉତ୍ତରୀ ପରିଧାନ କରନ୍ତି ନାହିଁ। ଉତ୍ତରେ ଲମ୍ବ ଜାଣିଛନ୍ତି 22 ହାତ ଲମ୍ବ ଏବଂ ଚଉଡ଼ା ହେଉଛି 32 ଇଞ୍ଚ। ତେଣୁ ତଡ଼ପ ଉତ୍ତରୀ ଅବକାଶ ବେଶରେ ମହାପ୍ରଭୁଙ୍କର ମୁଖ ପ୍ରକ୍ଷାଳନ, ଦନ୍ତମାର୍ଜନ ଏବଂ ସ୍ନାନାଦି ନିତ୍ୟ ନୈମିତ କାର୍ଯ୍ୟ ହୋଇଥାଏ। ଏହାପରେ ଏହି ବେଶ ଓଲାଗି ହୋଇଯାଏ ଏବଂ 12 ଲାଗି ପାଟ ପରିଧାନ କରନ୍ତି। 12 ଅନୁସାରେ ମହାପ୍ରଭୁଙ୍କର ପାଟ ଅଲଗା ଅଲଗା ହୋଇଥିବାରୁ ଆମେ ଏହି ପାଟ ବସ୍ତ୍ରକୁ 12 ଲାଗି ପାଟ ବୋଲି କୁହାଯାଏ। ଶ୍ରୀମନ୍ଦିର ସତ୍ୟଲିପି ଅନୁସାରେ 12 ଅନୁସାରେ ମହାପ୍ରଭୁ ପାଟ ପରିଧାନ କରନ୍ତି। ରବିବାର ଦିନ ଠାକୁରମାନେ ନାଲି ରଙ୍ଗ ପିନ୍ଧିବେ, ସୋମବାର ଦିନ ଧଳା ରଙ୍ଗ ପାଟ ପିନ୍ଧିବେ, ମଙ୍ଗଳବାର ଦିନ 5 ରଙ୍ଗ ମିଶା 12 ପାଟିଆ, 5 ରଙ୍ଗ ମାନେ ନୀଳ, ନାଲି, ହଳଦିଆ, ଧଳା, କଳା, ଏ 5 ରଙ୍ଗର ସୁଷ୍ଟ୍ରିପ୍ ଗାର ଗାର ପଡ଼ିଥିବ, 12 ପାଟିଆ ପାଟ ପିନ୍ଧିବେ। ବୁଧବାର ଦିନ ନୀଳ ରଙ୍ଗ ପାଟ ପିନ୍ଧିବେ, ଗୁରୁବାରେ ହଳଦିଆ ରଙ୍ଗ ପିନ୍ଧିବେ ଏବଂ ଶୁକ୍ରବାରେ ସମ୍ପୂର୍ଣ୍ଣ ଧଳା ରଙ୍ଗ ଏବଂ ଶନିବାରେ କଳା ରଙ୍ଗର ପାଟ ପିନ୍ଧିବେ। ଆଉ ଗୋଟେ ଏଥିରେ ରହିଛି, ସୋମବାର ଗୁରୁବାର ଠାକୁର ଯେଉଁ ଧଳା ରଙ୍ଗର ପାଟ ପିନ୍ଧିବେ ସେଥିରେ କଳା ଧଡ଼ି ରହିବ, ଅନ୍ୟ ଦିନର ପାଟରେ ଯେକୌଣସି ଧଡ଼ି ରହିଲେ ଚଳିବ। ଏହି ସେଟ୍ରେ 11 ଖଣ୍ଡ ପାଟ ରହେ, 3 ଖଣ୍ଡ ପିନ୍ଧା ରହେ, ଯେଉଁଟା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପିନ୍ଧନ୍ତି, 16 ହାତ, 14 ହାତ, 12 ହାତ, 4 ଖଣ୍ଡ ଚାଦର ରହେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ପିନ୍ଧନ୍ତି, ଯାହାକୁ ହେଉଛି ପ୍ରତ୍ୟେକ 8 ହାତ, ଏବଂ 4 ଖଣ୍ଡ କଣି, କଣି ମାନେ 3-3 ହାତ ଲମ୍ବାର ଛୋଟ ଛୋଟ ଗାମୁଛା ପରିକା, ଯାହାକୁ ଭୂଦେବୀ, ଶ୍ରୀଦେବୀ, ମାଧବ ପରିଧାନ କରନ୍ତି, ଏବଂ ଆଉ ଖଣ୍ଡିଏ ପତିତ ପବନ ପାଖକୁ ଯାଏ ଏବଂ ପତିତ ପବନ ଖଣ୍ଡିଏ ପିନ୍ଧନ୍ତି। ଆଉ ଏ ସବୁ ପାଟର ଓସାର ହେଉଛି 60 ଇଞ୍ଚ। ୟାକୁ ଆମେ କହୁଛେ 12 ଲାଗି ପାଟ ଦିନବେଳା, ଯେତେ ଥର ପ୍ରଭୁ ୟାକୁ ବଦଳେଇବେ ସଦାବେଳେ ସେ ଏକା ରଙ୍ଗର ସେ ପାଟ ପିନ୍ଧିବେ।
0: କେତେ ଥର ବଦଳା ଯାଇଥାଏ?
1: କମ୍ ସେ କମ୍ 5 ଥର ବଦଳା ଯାଇଥାଏ, 5 ଥର କିମ୍ବା ତାର ଉର୍ଦ୍ଧ, ବେଳେବେଳେ ଯେଉଁଦିନ ଭୋଗ ମଣ୍ଡପ 3 ଥର ଯିବ ଆଉ ଥରେ ବଢ଼ିଯିବ, ତେଣୁ ଦିନରେ ପ୍ରାୟ 5 ଥର

0: ମହାପ୍ରଭୁମାନଙ୍କର ପାଠ ପରିବର୍ତ୍ତନ ହୁଏ ଏବଂ ଯେତେବେଳେ ସନ୍ଧ୍ୟା ହେଇଯିବ, ସନ୍ଧ୍ୟା ହେଇଗଲା ପରେ କ'ଣ ହେବ, ଫେରେ ସୂତାଲୁଗା ପ୍ରଭୁ ପିନ୍ଧିବେ, ସୂତାଲୁଗା ପିନ୍ଧିକିରି ଏଥିରେ ଚନ୍ଦନ ଲାଗି ହେବ, ତାପରେ ରାତିରେ ଗୀତଗୋବିନ୍ଦ ପରିଧାନ କରି ମହାପ୍ରଭୁ ପୌଡ଼ ଯିବେ।
1: ଆଚ୍ଛା, ଆପଣ ଯେଉଁ କହିଲେ ଯେ ଗୀତ ଗୋବିନ୍ଦ ପାଟ ପିନ୍ଧିଥାନ୍ତି, ସେଇ ବିଷୟରେ ଆମେ ତ ଅଳ୍ପ ବହୁତ ଶୁଣିଛୁ, କିନ୍ତୁ ଏହା କିପରି ବସ୍ତ୍ର ଏବଂ କୋଉ ସମୟରେ ମହାପ୍ରଭୁ ଏହାକୁ ପରିଧାନ କରିଥାନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ଚନ୍ଦନ ଲାଗି ପରେ ଠାକୁରମାନେ ଯୋଉ ଖଦି ସୂତା ବସ୍ତ୍ର ପିନ୍ଧିଥାନ୍ତି ତାକୁ ଓଲାଗି ହୁଏ, ତାପରେ ଆରମ୍ଭ ହୁଏ ମହାପ୍ରଭୁଙ୍କର ବଡ଼ ସିଂହାର ବେଶ। ଅଖିଳ ବ୍ରହ୍ମାଣ୍ଡନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତିକାନ୍ତି ମଧ୍ୟରେ ଯେତେ ସବୁ ବେଶ ଅନୁଷ୍ଠିତ ହୋଇଥାଏ ସେ ମଧ୍ୟରୁ ବଡ଼ସିଂହାର ବେଶ ସର୍ବୋତ୍କୃଷ୍ଟ ଏବଂ ସର୍ବାଧିକ ମନୋହର ବେଶ। ଏହି ବେଶରେ, ବଡ଼ସିଂହାର ବେଶରେ ମହାପ୍ରଭୁ ଗୀତଗୋବିନ୍ଦ ପାଠ ପରିଧାନ କରିଥାନ୍ତି। ଗୀତଗୋବିନ୍ଦ ଆପଣ ସମସ୍ତେ ଜାଣିଛନ୍ତି, ଯେଉଁ ଗୀତଗୋବିନ୍ଦର ପଦ୍ୟାବଳୀ ଲେଖାହେଇଥିବ, ଚନ୍ଦନ ଚର୍ଚ୍ଚିତ ନୀଳ କଳେବର, ଅତି ସୁନ୍ଦର ପାଠ। ସେ ପାଟ ସେଟ୍ରେ 15 ଖଣ୍ଡ ପାଟ ଥାଏ, ତାକୁ କହନ୍ତି ଫୁଟା, ପହରଣ, ଶାଢ଼ୀ, ଖଣ୍ଡୁଆ, କଣି। ଆପଣ ଏମିତି ନା ଶୁଣିନଥିବେ, ଫୁଟାର ଲମ୍ବ ହେଉଛି 24 ହାତ, ପହରଣ ହେଉଛି 14 ହାତ, ଶାଢ଼ୀ ପ୍ରତ୍ୟେକ 12 ହାତ, ଖଣ୍ଡୁଆ ପାଟ ହେଉଛି 8 ହାତ, ଆଉ କଣି ହେଉଛି 2.5 ହାତ। ଦିନ ଲାଗି ପାଟରେ ଆମ କଣି ଥିଲା 3 ହାତ, ଏଠି କଣି ହେଉଛି 2.5 ହାତ। କଣି ଶ୍ରୀଦେବୀ, ଭୂଦେବୀ, ମାଧବ ଏବଂ ପତିତ ପବନ ପରିଧାନ କରିଥାନ୍ତି, ଯାହାର ପ୍ରତ୍ୟେକ ଚଉଡ଼ା 36 ଇଞ୍ଚ ଅଟେ। ଏହି ବଡ଼ସିଂହାର ବେଶରେ ଗୀତଗୋବିନ୍ଦ ପାଟ ପରିଧାନ ପରେ ଠାକୁରଙ୍କର ଶ୍ରୀମସ୍ତକରେ ଏବଂ ସାଧା ସୂତା ବସ୍ତ୍ର ଧଳା ରଙ୍ଗର ତାକୁ ଲାଗେ, ସେଇ ବସ୍ତ୍ରକୁ କହନ୍ତି ଶ୍ରୀ କପଡ଼ା। ସେ ଶ୍ରୀ କପଡ଼ା ଲମ୍ବା ହେଉଛି 12 ହାତ, ଚଉଡ଼ା 46 ଇଞ୍ଚ। ଶ୍ରୀ କପଡ଼ା ଯେଉଁ ଧଳା ରଙ୍ଗ ବସ୍ତ୍ରରେ ନାଲି ଧଡ଼ି ଥାଏ ମା ସୁଭଦ୍ରାଙ୍କର, ହଳଦିଆ ଧଡ଼ି ଥାଏ ପ୍ରଭୁ ଜଗନ୍ନାଥଙ୍କର ଏବଂ ନୀଳ ଧଡ଼ି ଥାଏ ବଳଭଦ୍ର ଠାକୁରଙ୍କର। ଏହି ଗୀତଗୋବିନ୍ଦ ପାଠ ପରିଧାନ କରି ମହାପ୍ରଭୁ ପୌଡ଼ ଯାଆନ୍ତି।
1: ଋତୁ ଅନୁସାରେ ମହାପ୍ରଭୁଙ୍କର ବସ୍ତ୍ର ପରିଧାନରେ କିପରି ପରିବର୍ତ୍ତନ ଆସିଥାଏ?
0: ସାଧାରଣ ମଣିଷ ଶୀତଦିନେ ଶୀତ ବସ୍ତ୍ର ପରିଧାନ କରନ୍ତି, ଠିକ୍ ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଠାକୁରମାନଙ୍କୁ ଶୀତ ବସ୍ତ୍ର ପରିଧାନ କରାଯାଏ। ସେଥିମଧ୍ୟରେ ଘୋଡ଼, ଟୋପର ଓ ଜାମା ଅନ୍ୟତମ। ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ, ଆମେ ଯାହାକୁ ଓଢ଼ଣ ଷଷ୍ଠୀ କହୁ, ସେହି ଦିନ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଠାକୁରମାନଙ୍କୁ ଘୋଡ଼ ଲାଗି ହୋଇଥାଏ। ଠାକୁରମାନଙ୍କର 12 ଲାଗି ପାଟବସ୍ତ୍ର ରଙ୍ଗ ଅନୁସାରେ ଘୋଡ଼, ଟୋପର, ଜାମାରେ ମଧ୍ୟ ରଙ୍ଗ ନିର୍ଦ୍ଧାରିତ ହୋଇଥାଏ। ଧରନ୍ତୁ ଆମେ ରବିବାର ଯେମିତି 12 ଲାଗି ପାଟ କଲେ ନାଲି ପିନ୍ଧୁଛନ୍ତି, ସେହି ଘୋଡ଼, ଟୋପର, ଜାମା ମଧ୍ୟ ନାଲି ହେବ। ଗୋଟିଏ ଗୋଟିଏ ସେଟ୍ରେ 8ଟା ଘୋଡ଼ ଥାଏ। 8ଟା ଘୋଡ଼ କ'ଣ ଥାଏ, ଗୋଟିଏ ତ ଛୋଟ ଘୋଡ଼ ପଳେଇଯିବ ପତିତ ଭବନ ପାଇଁ, ଆଉ ଯେଉଁ ରତ୍ନ ସିଂହାସନ ଥିବା ସମସ୍ତ ଶିବ ବିଗ୍ରହମାନେ ପିନ୍ଧନ୍ତି। ସେଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ 22.5 ହାତ ଲମ୍ବର ଗୋଟିଏ, ଶ୍ରୀ ବଳଭଦ୍ରଙ୍କ ପାଇଁ 22 ହାତ ଲମ୍ବର ଗୋଟିଏ, ଦେବୀ ସୁଭଦ୍ରାଙ୍କର 12 ହାତ ଲମ୍ବର ଗୋଟିଏ ଏବଂ ଶ୍ରୀ ସୁଦର୍ଶନଙ୍କ ପାଇଁ 6 ହାତ ଲମ୍ବର ଗୋଟିଏ ଘୋଡ଼ ଲାଗି ହୁଏ, ଆକୁ ଘୋଡ଼ ଲାଗି କହନ୍ତି। ଏବଂ ବାକି 3 ହାତ ଲମ୍ବର ଶ୍ରୀଦେବୀ, ଭୂଦେବୀ, ମାଧବ ଘୋଡ଼ ଲଗେଇଥାନ୍ତି। ଏଥିରେ କ'ଣ ହୁଏ, ଆମେ ସକାଳୁ ଶୀତ ହୁଏ, ଆମେ ଯେଉଁ ସ୍ୱେଟର ଜାମା ଯାହା ପିନ୍ଧିଥାଉ ଦ୍ୱିପହର ସମୟରେ ଖୋଲିଦେଉ, ଠିକ୍ ସେହିପରି ଠାକୁର ମଧ୍ୟ ଘୋଡ଼ ଲାଗି ହୁଅନ୍ତି ଏବଂ ଘୋଡ଼ ମଧ୍ୟାହ୍ନ ଧୂପରେ ଖୋଲି ଦିଆଯାଏ। ମଧ୍ୟାହ୍ନ ଧୂପରେ ଖରା ହେଇଯିବ ତେଣୁ ଘୋଡ଼ ଖୋଲିଯିବ, ଫେରେ ସନ୍ଧ୍ୟା ଧୂପ ହେଲା ପରେ ଫେରେ ଠାକୁର ଘୋଡ଼ ଲାଗିବେ। ଦେଖନ୍ତୁ କିନ୍ତୁ ବିଚିତ୍ର କଥା, ତେଣୁ ଠାକୁରମାନେ ଅବକାଶ ନୀତି ଠାରୁ ମଧ୍ୟାହ୍ନ ଧୂପ ପର୍ଯ୍ୟନ୍ତ ଘୋଡ଼ ଲାଗି ହୋଇଥାନ୍ତି ଏବଂ ସନ୍ଧ୍ୟା ଧୂପ ପରେ ଫେରେ ଘୋଡ଼ ଲାଗି ହୁଅନ୍ତି। ଏଇ ଯେଉଁ ଘୋଡ଼ ବସ୍ତ୍ର, ଇଏ ମଖମଲ ହେଇପାରେ, ପାଟବସ୍ତ୍ର ହେଇପାରେ, ସୂତା କପଡ଼ା ହେଇପାରେ, ଏହା କେବଳ ଶ୍ରୀମନ୍ଦିର କୁଶଳୀ ଦର୍ଜୀ ସେବକମାନେ ପ୍ରସ୍ତୁତ କରିଥାନ୍ତି। ଆଉ ପ୍ରାୟ ଗୋଟିଏ ଗୋଟିଏ ଘୋଡ଼ ସେଟ୍ରେ 80 ମିଟରରୁ 100 ମିଟର ପର୍ଯ୍ୟନ୍ତ କପଡ଼ା ଲାଗିଥାଏ। ତାପରେ ଠିକ୍ ସେ ଅନୁସାରେ ଯେତେବେଳେ ଠାକୁର ଘୋଡ଼ ଲଗେଇଥାନ୍ତି ନା, ଘୋଡ଼ ଠାକୁର ଲଗେଇଲା ପରେ ଘୋଡ଼ ତାଙ୍କ ଉପରେ ଟୋପର ଲାଗିବେ। ଟୋପର ମାନେ କ'ଣ କହିଲେ, ଆମେ ଯେମିତି ମଫଲର ଲଗୁଛେ ସେଇଟା ଠିକ୍ ଟୋପର, ଘୋଡ଼ ଲାଗି ସମୟରେ ଠାକୁରମାନଙ୍କୁ ଟୋପର ଲାଗି ହୁଏ। ଘୋଡ଼ ଓ ଟୋପର ଲଙ୍ଗ ସମାନ ଥାଏ। ଶ୍ରୀଜଗନ୍ନାଥଙ୍କ ପାଇଁ 4 ହାତ ଲମ୍ବ 4 ହାତ ଚଉଡ଼ାର ଟୋପର, ଶ୍ରୀ ବଳଭଦ୍ରଙ୍କ ପାଇଁ 3.5 ହାତ ଲମ୍ବ 3.5 ହାତ ଚଉଡ଼ା ଟୋପର ଓ ଦେବୀ ସୁଭଦ୍ରାଙ୍କର, ଦେଖନ୍ତୁ କେମିତି ବାପ, ଦେବୀ ସୁଭଦ୍ରାଙ୍କର 3 ହାତରେ ଲମ୍ବ ଏବଂ 3 ହାତ ଚଉଡ଼ାର ଟୋପର ପ୍ରସ୍ତୁତ ହୁଏ। ଏଠି ଶ୍ରୀ ସୁଦର୍ଶନକୁ ଟୋପର ଲାଗି ହୁଏ ନାହିଁ, ବଡ଼ସିଂହାର ବେଶରେ ଶ୍ରୀ ବିଗ୍ରହମାନଙ୍କୁ ଘୋଡ଼ ଉପରେ ଟୋପର ଲାଗି ହୁଏ। ତା ବାଦେ ଆଉ ଗୋଟେ ଜିନିଷ

0: ହେଉଛି ଯେତେବେଳେ ଖରା କମିଯିବ, ଖରା କମିଗଲା ପରେ ବସନ୍ତ ପଞ୍ଚମୀ ଠାରୁ ଫାଲ୍ଗୁନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ମାନେ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଠାକୁରମାନେ ଆଉ ଘୋଡ଼ା ଲାଗି ହୁଅନ୍ତିନି, ସେ ସମୟରେ ଜାମା ଲାଗି ହୁଅନ୍ତି। ଆମେ ଯେମିତି ଶୀତ କମିଗଲେ ଟିକେ ହାଲକା ପିନ୍ଧେ, ଠିକ ସେମିତି ଠାକୁରମାନେ ଆଉ ଘୋଡ଼ ନ ଲାଗି ହୋଇ ଜାମା ପିନ୍ଧନ୍ତି। ଜାମା ମାନେ ଆମେ ଯେମିତି ସାଧାରଣତଃ ଫ୍ରକ୍ ପିନ୍ଧୁ, ଫ୍ରକ୍ ପରିକା। ଯେଉଁମାନେ ସେଇ ସମୟରେ ଯାଆନ୍ତି ମନ୍ଦିରକୁ ସେଇମାନେ ହିଁ କେବଳ ଦେଖିପାରିବେ ବସ୍ତ୍ର, କାରଣ ନିର୍ଦ୍ଦିଷ୍ଟ ମାସ ତିଥି ଦିନରେ ଘୋଡ଼ ଲାଗି, ଟୋପର ଲାଗି, ଜାମା ଲାଗି ହୁଏ। ତେଣୁ ଯେଉଁମାନେ ଏସବୁ ମନ୍ଦିର ଯାଇଥାନ୍ତି ସେ ଆକୁ ଦେଖିଥାନ୍ତି, ନହେଲେ ସାଧାରଣ ଲୋକ ବିଶ୍ୱାସ କରିପାରିବେନି ଯେମିତି ଭଗବାନ ଟୋପର, ଜାମା ଏବଂ ଘୋଡ଼ ଲାଗି ହେଉଛନ୍ତି କହି।
1: ମାନେ ଋତୁ ପରିବର୍ତ୍ତନ,
0: ଋତୁ ପରିବର୍ତ୍ତନ ଅନୁସାରେ ହେଉଛନ୍ତି ସେ ସମୟରେ। ଠିକ ଖରାଦିନେ ଠିକ ସେପରି ମାଧାବଳୀ ଆଉ ଚନ୍ଦନ ଗୁଡ଼ା ଲାଗନ୍ତି। ମାଧାବଳୀ ଚନ୍ଦନ ଗୁଡ଼ା କ'ଣ, ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ସମୟରେ ଏକ ସୂତା ଜାତୀୟ ହଳଦିଆ, ନୀଳ, ନାଲି ତିନିଟା ରଙ୍ଗ ଥିବ, ସୂତା ଜାତୀୟ ବସ୍ତ୍ର, ଏଥିରେ ହଳଦିଆ, ନାଲି, ନୀଳ ତିନି ରଙ୍ଗ ସମ୍ମିଶ୍ରଣ ହୋଇ ଢେଉ ଆକୃତ ହୋଇଥିବ। ଆପଣଙ୍କୁ ଲାଗିଲେ ଦେଖାଯିବ ଆକାଶର ଢେଉ ବାଦଲ ପରିକା, ସେଇଟାକୁ ଠାକୁରମାନେ ପରିଧାନ କରିବେ, ଚନ୍ଦନ ଗୁଡ଼ା ଲଗେଇବେ, ଲଗେଇକି ସେତେବେଳେ ଚନ୍ଦନ ଲଗେଇବେ। ଏବଂ ଆଉ ଗୋଟେ କଥା କହିଦେଲି, ଏଇ ଯେଉଁ ବସ୍ତ୍ର ଲମ୍ବ ହେଉଛି 10 ହାତ, ଚଉଡ଼ା 3 ହାତ, ଅକ୍ଷୟ ତୃତୀୟା ଠାରୁ ସ୍ନାନ ଯାତ୍ରା ପର୍ଯ୍ୟନ୍ତ ଆଉ ଠାକୁରମାନେ ପାଟ ପିନ୍ଧିବେନି, ସମସ୍ତେ ସୂତା ବସ୍ତ୍ର ପରିଧାନ କରିବେ। ତାପରେ ବର୍ଷା ଦିନ ଆରମ୍ଭ ହେଲେ ତ ବିଭିନ୍ନ ପର୍ବପର୍ବ ଆସିଯିବ, ଉତ୍ସବ ଆସିଯିବ ସବୁ।
1: ତେବେ ଏଇ ଯେଉଁ ଆପଣ କହିଲେ ଯେ ଉତ୍ସବ ଆସିଯାଇଥାଏ, ଏଇ ଯେଉଁ ବିଭିନ୍ନ ଉତ୍ସବ ଅବସରରେ ମହାପ୍ରଭୁ କୋଉ ସବୁ ବିଶେଷ ବସ୍ତ୍ର ପରିଧାନ କରିଥାନ୍ତି?
0: ହଁ, ବାର ମାସରେ 13 ଯାତ୍ରା ଶ୍ରୀମନ୍ଦିରରେ ସଦାବେଳେ ଉତ୍ସବ ପର୍ବପର୍ବାଣୀ ଲାଗି ରହିଛି। ମୁଖ୍ୟତଃ ତାଙ୍କ ବଡ଼ ପର୍ବ ଭିତରେ ବଡ଼ ଯାତ୍ରା ଯେମିତି ରଥଯାତ୍ରା, ଚନ୍ଦନ ଯାତ୍ରା, ଶାଣ ଯାତ୍ରା, ଉତ୍ସବ ମାନେ ଭିତରେ ହେଉଛି ଆମର ବିବାହ ଉତ୍ସବ, ଶ୍ରାଦ୍ଧ ଉତ୍ସବ, ଏସବୁ ମନ୍ଦିର ଭିତରେ ପାଳିତ ହୁଏ। ବିବାହ ଉତ୍ସବ କହିଲେ କ'ଣ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏବଂ ବିବାହ ନୀତି ଅନୁଷ୍ଠିତ ହୋଇଥାଏ। ଏହି ନୀତିରେ ମୁଖ୍ୟତଃ ବିବାହ ପାଞ୍ଚି, ବଉଳପାଟ, ପାଟ ତଡ଼ପ ଓ ପାଟ ପାଲଟା ବା ହୋମ ଲୁଗା ବ୍ୟବହୃତ ହୋଇଥାଏ। ଶ୍ରୀଦେବୀ ପିନ୍ଧନ୍ତି ବଉଳପାଟ, ହୋମ ଲୁଗା ବା ପାଟ ତଡ଼ପ, ମଦନମୋହନ ପିନ୍ଧିବେ ପାଟ ତଡ଼ପ ଓ ବିବାହ ପାଞ୍ଚି। ବିବାହ ଦିନ, ବିବାହ ଦିନ ମଦନମୋହନ 9 ହାତିଆ ଧୋତି, 5 ହାତିଆ ଚଦର ପିନ୍ଧିବେ ବିବାହ ଦିନ, ଏଇଟା ରଙ୍ଗ ଧଳା ଏବଂ ଏଥିରେ ମୋଟା ଜରି ପକା ହଳଦିଆ ଧରିଥିବ। ଏବଂ ଠାକୁରାଣୀ ପିନ୍ଧିବେ କ'ଣ ନା, ଗାଢ଼ କମଳା ରଙ୍ଗର, ସେଥିରେ କୁମ୍ଭ ପରି ନଥିବ, ଗାଢ଼ କମଳା ରଙ୍ଗ, ନାଲି ଧରିଥିବ, 12 ହାତ ଲମ୍ବା, 42 ଇଞ୍ଚ ଚଉଡ଼ାର ବହୁଳ ପାଟ ପିନ୍ଧିବେ। ଜଗନ୍ନାଥ ବିବାହ ହେଲେ କ'ଣ ପିନ୍ଧିବେ, ପାଟ ତଡ଼ପ ପିନ୍ଧିବେ, ପାଟ ତଡ଼ପ ରଙ୍ଗ ଧଳା, ଏଠି କମଳା ରଙ୍ଗର ପାଟ ଧରିଥିବ, 9 ହାତିଆ ଧୋତି ଏବଂ 5 ହାତିଆ ଓଢ଼ଣୀ ରହିବ। ଯେତେବେଳେ ପାଟ ପାଲିଟିବେ, ବହୁଳ ପାଟ ପାଲିଟିବେ, ତାକୁ ଆମେ କହୁଛେ ପାଟ ପାଲିଟା ଲୁଗା ବା ହୋମ ଲୁଗା। ଠାକୁରାଣୀ କ'ଣ ପିନ୍ଧିବେ, ସେଥିରେ ପୁରା ଲାଲ ବାନ୍ଧ ଥିବ, ଏକ ଗଜ ଲମ୍ବାର ଲାଲ ଆଞ୍ଚଳ ଥିବ ଠାକୁରାଣୀ ପିନ୍ଧିବେ। ଦେଖନ୍ତୁ କେମିତି ବେଶଭୂଷା, ପୁରା ରାଜକୀୟ ଠାଣ୍ଡର ବେଶଭୂଷା। ଆଉ କୁହାଯାଏ ସେ ଯେଉଁ ବଉଳ ପାଟ ଆଉ ପାଟ ତଡ଼ପ, ଏଇ ଦୁଇଟି ସୂତାରେ ତିଆରି ନୁହଁ, ଏଇଟା ହେଉଛି କଦଳୀ ପଟୁକାରେ ପ୍ରସ୍ତୁତ। ବିବାହ ବାଦେ ଆଉ ଗୋଟିଏ ବଡ଼ ଉତ୍ସବ ହେଉଛି ସେଠି ମହାପ୍ରଭୁଙ୍କର ଶ୍ରାଦ୍ଧ। ଶ୍ରାଦ୍ଧ କ'ଣ, ଆମେ ସାଧାରଣତଃ ଆମେ କ'ଣ କରିଥାଏ, ଆମ ମାନବ ସମାଜରେ ଆଶ୍ୱିନ ଅମାବାସ୍ୟାରେ ଆମେ ଦୀପାବଳି ପାଳନ କରୁଛେ, କିନ୍ତୁ ଦେବତାମାନେ ଶ୍ରୀମନ୍ଦିରରେ ମାର୍ଗଶୀର ଅମାବାସ୍ୟା ଦିନ ଦେବ ଦୀପାବଳି ପାଳନ କରାଯାଏ। ଆମେ ଗୋଟିଏ ଦିନ ପାଳନ କରୁଛେ ଏବଂ ସେଠି 3 ଦିନ ପାଳନ ହୁଏ, ପୂର୍ବଦିନ ଏବଂ ପରଦିନ, ଚତୁର୍ଦ୍ଦଶୀ, ଅମାବାସ୍ୟା ଏବଂ ପ୍ରତିପଦା, 3 ଦିନ ଧରିକି ଶ୍ରୀମନ୍ଦିରରେ ଶ୍ରାଦ୍ଧ ଉତ୍ସବ ପାଳନ ହୁଏ। ଆମ ଲୋକ ବିଶ୍ୱାସ ଅନୁସାରେ ପ୍ରଥମ ଦିନ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ସତ୍ୟଯୁଗର ଅଦିତୀ କାଶ୍ୟପକୁ, ଅମାବାସ୍ୟା ତିଥିରେ ଶ୍ରୀକୃଷ୍ଣ ରୂପରେ ବସୁଦେବ ଦେବକୀ ନନ୍ଦ ଯଶୋଦାକୁ, ଓ ପ୍ରତିପଦା ତିଥିରେ ଶ୍ରୀରାମ ରୂପରେ କୌଶଲ୍ୟା ଦଶରଥଙ୍କୁ, ତଥା ଜଗନ୍ନାଥ ରୂପରେ ଶ୍ରୀଗୁଣ୍ଡିଚା ଇନ୍ଦ୍ରଦୁମ୍ନ ମହାରାଜଙ୍କୁ ଶ୍ରାଦ୍ଧ ଓ ଦୀପଦାନ କରୁଥିବାର ଜଣାଯାଏ। ଏକଥା କାହିଁ କହୁଛି, ଭଗବାନ ଜଣାଉଛନ୍ତି ଯେ ତମେ ତମର ପୂର୍ବପୁରୁଷକୁ ଶ୍ରାଦ୍ଧ ଦିଅ, ସମ୍ମାନ ଦିଅ, ଦୀପଦାନ କର, ଏସବୁ ଲୋକ ଶିକ୍ଷା ନିମନ୍ତେ ମହାପ୍ରଭୁ ଏସବୁ କାମ କରିଥାନ୍ତି। ଏଥି ଗୋଟେ ଏହି ବସ୍ତ୍ରର ଗୋଟେ ବିଶେଷତ୍ୱ ଅଲଗା ଅଛି। ଏହି ବସ୍ତ୍ର ବିଶେଷତା କ'ଣ ଅଛି, ଏଠି ଯେଉଁ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି 3 ଠାକୁର, ସେ ଧଡ଼ିରେ ବଡ଼ ବଡ଼ କୁମ୍ଭ ଥାଏ। ଆଉ ଗୋଟେ ଅଲଗା ହେଉଛି, ଆମେ ଯେତେ ପ୍ରକାର ବସ୍ତ୍ର ପ୍ରାୟ ଦେଖିଲେ ଏବଂ ପରିଧାନ କରୁଛନ୍ତି ଠାକୁରମାନେ, ଶ୍ରୀ ବିଗ୍ରହମାନେ, ପ୍ରାୟ ସବୁର

0: ଚଉଡ଼ା ସମାନ ଥାଏ, ଏଠି କିନ୍ତୁ ଚଉଡ଼ା ଅଲଗା ଅଲଗା। ଶ୍ରୀଜଗନ୍ନାଥ ପିନ୍ଧିଲା ସେ କି ହଳଦିଆ କୁମ୍ଭ ବାଲା ଷୋହଳ ହାତରେ ପାଞ୍ଚ ହାତ ଚଉଡ଼ା, ଦେବୀ ସୁଭଦ୍ରା ନାଲି ରଙ୍ଗର କୁମ୍ଭ ପଡ଼ୁଥିବ ବାର ହାତରେ 3.5 ହାତ, ଏବଂ ବଳଭଦ୍ରଙ୍କର କଳା ରଙ୍ଗର କୁମ୍ଭ 14 ହାତରେ 4 ହାତ। 5 ହାତ 4 ହାତ 3.5 ହାତ ଅଲଗା ଅଲଗା ଚଉଡ଼ା ହେଇଥାଏ। ଆଉ ନୂଆ ବ୍ୟତିକ୍ରମ ହେଉଛି, ଆମେ ସାଧାରଣତଃ ଦେଖୁଛେ ନାଲି ରଙ୍ଗ ଦେବୀ ସୁଭଦ୍ରାଙ୍କର, ହଳଦିଆ ରଙ୍ଗ ହେଉଛି ଜଗନ୍ନାଥଙ୍କର, ଆଉ ସଦାବେଳେ ନୀଳ ରଙ୍ଗ ପ୍ରାୟ ବଳଭଦ୍ରଙ୍କ ଥାଏ। କିନ୍ତୁ ଏଇ ସାଧ ଲୁଗାରେ ବଳଭଦ୍ରଙ୍କର ଲୁଗାର ଧଡ଼ିର ରଙ୍ଗ ହେଉଛି କଳା।
1: ଏ ତ ଆପଣ କହିଲେ ଯେ ବିଭିନ୍ନ ଉତ୍ସବ ଅବସରରେ ମହାପ୍ରଭୁ କୋଉ ସବୁ ବସ୍ତ୍ର ପରିଧାନ କରିଥାନ୍ତି, କିନ୍ତୁ ବିଭିନ୍ନ ପର୍ବପର୍ବାଣୀ ଅବସରରେ ମହାପ୍ରଭୁ ଯେଉଁ ସବୁ ବସ୍ତ୍ର ପରିଧାନ କରିଥାନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ଶ୍ରୀମନ୍ଦିରରେ ପାଳିତ ହେଉଥିବା ପର୍ବପର୍ବାଣୀ ମାନଙ୍କରେ ସାଧାରଣତଃ ଅନ୍ୟାନ୍ୟ ବସ୍ତ୍ର ଯେଉଁ ବିଷୟରେ କୁହାଗଲା ତାହା ବ୍ୟତୀତ ଏହି ପାଞ୍ଚଖଣ୍ଡ ବସ୍ତ୍ର ବେଶୀ ବ୍ୟବହୃତ ହୋଇଥାଏ। ପତନୀ, ବୋଇଡାଣୀ, ଗଦିଫେଟା, ମଲମଲ, ଚେମିଡ଼ି। ପତନୀ ଆଉ ବୋଇରାଣୀ ହେଉଛି 14 ହାତ ଲମ୍ବା, 46 ଇଞ୍ଚ ଚଉଡ଼ା। ପତନୀ ହେଉଛି ଲାଲ ଜାଲି ଥିବା ପତଳା ବସ୍ତ୍ର, ନାଲି ବସ୍ତ୍ର। ବୋଇରାଣୀ ହେଉଛି ଆକାଶିଆ ରଙ୍ଗ ବସ୍ତ୍ର। ଗଦି ଫେଟା ମଲମଲ ହେଉଛି 3 ହାତରେ 1.5 ହାତ ଚଉଡ଼ା। ଗଦି ଫେଟା ନାଲି ଧଡ଼ି, ନାଲି ରଙ୍ଗ ଧଳା ଧଡ଼ି, ଏବଂ ମଲମଲ ହେଉଛି ଆକାଶିଆ ରଙ୍ଗ। ଚେମେଡ଼ି ଛୋଟ ଗାମୁଛା ପରିକି, ଆମେ ଯେଉଁ କରିଆ କହିଲା ପରିକା, ହାତରେ ହାତ ଓଷାରେ ନାଲି ଧଳା କରିଆ। ଏସବୁ ଜିନିଷ ପତନୀ ଆଉ ବୋଇରାଣୀ ସେଟ୍ରେ, ପତନୀ ଯେଉଁଠି ଲାଗିଥାଏ 10 ଖଣ୍ଡ ଲାଗେ, ବୋଇରାଣୀ ଲାଗିଲେ 10 ଖଣ୍ଡ ଲାଗେ। ପତନୀ 10 ଖଣ୍ଡ କ'ଣ କରନ୍ତି, ଶ୍ରୀଜଗନ୍ନାଥ ହେଉଛନ୍ତି 3 ଖଣ୍ଡ, ବଳଭଦ୍ର ଠାକୁର 3 ଖଣ୍ଡ, ସୁଭଦ୍ରା 2 ଖଣ୍ଡ, ସୁଦର୍ଶନ ଖଣ୍ଡିଏ ପିନ୍ଧନ୍ତି, ଆଉ ଖଣ୍ଡିକ 3 ଭାଗ କରି ଶ୍ରୀଦେବୀ, ଭୂଦେବୀ, ମାଧବ ପରିଧାନ କରନ୍ତି। ତେଣୁ ପତନୀ ସେଟ୍ ହେଉ କି ବୋଇରାଣୀ ସେଟ୍ ହେଉ, ପତନୀ ସେଟ୍ରେ 10 ଖଣ୍ଡ ପତନୀ ସାଙ୍ଗରେ 4 ଖଣ୍ଡ ଗଦିଫେଟା, ମଲମଲ ଏବଂ ଚେମିଡ଼ି ଥାଏ, ଏବଂ ବୋଇରାଣୀ ସେଟ୍ରେ ମଧ୍ୟ 10 ଖଣ୍ଡ ସାଙ୍ଗରେ ଗଦିଫେଟା, ମଲମଲ, ଚେମିଡ଼ି 4 ଖଣ୍ଡ ଥାଏ। ଇଏ ସବୁ ସାଧାରଣତଃ ପର୍ବପର୍ବାଣୀରେ ଅନ୍ୟାନ୍ୟ ଲୁଗା ପାଟ ବସ୍ତୁ ବ୍ୟତୀତ ଏହାର ବହୁଳ ବ୍ୟବହାର ହୋଇଥାଏ। ଏବଂ ଯେତେବେଳେ ପତନୀ ପରିଧାନ କରନ୍ତି ଶ୍ରୀମସ୍ତକରେ, ଆଉ ଶ୍ରୀ କପଡ଼ା ନ ଲାଗିକି ଗଦି ଫେଟା ଲାଗେ।
1: ଆପଣ ତ ବିଭିନ୍ନ ଉତ୍ସବ ଏବଂ ପର୍ବପର୍ବାଣୀରେ ମହାପ୍ରଭୁ ଯେଉଁ ସବୁ ବସ୍ତ୍ର ପରିଧାନ କରନ୍ତି ସେ ବିଷୟରେ କହିଲେ, ତେବେ ଅନବସର ସମୟରେ ମହାପ୍ରଭୁଙ୍କର ବସ୍ତ୍ର ସମ୍ପର୍କରେ କିଛି କହିବେ କି?
0: ଅନବସର ସମୟରେ ସେଠି ଯେଉଁ ଯେଉଁ ବସ୍ତ୍ର ଲାଗିଥାଏ ସେ ହେଉଛି ସୂତା ଫୁଟା, ନେତ ଫୁଟା, ନେତ ଖଣ୍ଡୁଆ, ଟଣା ଖସା, ଗଡ଼ା, ଶ୍ରୀମୁଖ ଓତା। ଶ୍ରୀମୁଖ ଓତା ହେଉଛି ଏସବୁ ଠାକୁରଙ୍କର ଗୁପ୍ତ ନୀତି, ତଥାପି ମୁଁ ଆପଣଙ୍କୁ ଶ୍ରୀମୁଖ ଓତା ବିଷୟରେ କହୁଛି। ଶ୍ରୀମୁଖ ଓତା ବସ୍ତ୍ର ଗୋଟେ ବହୁତ ପ୍ରଧାନ ବସ୍ତ୍ର। ଆପଣ ଜଗନ୍ନାଥ ମହାପ୍ରଭୁଙ୍କର, ଠାକୁରମାନଙ୍କର ଯେଉଁ ମୁଖ ଶୃଙ୍ଗାର ହୋଇଛି, ଆପଣ ଯେଉଁ ଦେଖୁଛନ୍ତି ମହାପ୍ରଭୁଙ୍କର ରଙ୍ଗ ଧର ଚକାନୟନ, ସେ ଶ୍ରୀମୁଖ ବସ୍ତ୍ର ଉପରେ ସେ ଚିତ୍ର ହେଇଛି। ଶ୍ରୀମୁଖ ହେଉଛି ସପ୍ତାବରଣର ଅନ୍ତିମ ଆବରଣ ହେଉଛି ଶ୍ରୀମୁଖ ଓତା ବସ୍ତ୍ର। ଏଥିପାଇଁ ଆମର 10 ହାତ ଲମ୍ବା ଏବଂ 4 ହାତ ଚଉଡ଼ାର 6 ଖଣ୍ଡ ବସ୍ତ୍ର ଆବଶ୍ୟକ। ଏହି ବସ୍ତ୍ର ମୋଟା ଧଳା ଖଦଡ଼ ବସ୍ତ୍ର ଅଟେ। ଚତୁର୍ଦ୍ଦଶୀ ରାତ୍ରିରେ ଶ୍ରୀମୁଖ ଓତା ଦୈତାପତି ସେବକମାନେ ଶ୍ରୀମୁଖରେ ଲାଗି କରିଥାନ୍ତି। ଏହାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମୁଖ ଶୃଙ୍ଗାର ବା ଚିତ୍ରାଙ୍କନ କରିଥାନ୍ତି। ଏଥିରେ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର ହୁଏ ନାହିଁ। ଶଙ୍ଖ ଗୁଣ୍ଡ କରି ଧଳା ରଙ୍ଗ, ଖାଣ୍ଟି ରାଶି ତେଲରେ ଦୀପ ଜାଳି ସଂଗୃହିତ କଳାରେ କଳା ରଙ୍ଗ, ହିଙ୍ଗୁଳ ଗୁଣ୍ଡ କରି ନାଲି ରଙ୍ଗ, ହରିତାଳ ଗୁଣ୍ଡ କରି ହଳଦିଆ ରଙ୍ଗ, ଏବଂ କର୍ପୂର କେଶର କଇଁଠ ଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କର ଶୃଙ୍ଗାର କରାଯାଏ।
1: ତେବେ ବସ୍ତ୍ର ବ୍ୟତୀତ ବିଭିନ୍ନ ପ୍ରକାରର ବସ୍ତ୍ର ପ୍ରସ୍ତୁତ ଉପକରଣ ଓ ସାମଗ୍ରୀ ମହାପ୍ରଭୁଙ୍କ ସେବାରେ ବ୍ୟବହୃତ ହୋଇଥାଏ, ସେଗୁଡ଼ିକ କ'ଣ ଏବଂ କେଉଁ ସମୟରେ ଆବଶ୍ୟକ ହୋଇଥାଏ?
0: ହଁ, ବିଭିନ୍ନ ପର୍ବପର୍ବାଣୀ ମାନଙ୍କରେ ଏବଂ ସାଧାରଣ ଦିନମାନଙ୍କରେ ମଧ୍ୟ ବସ୍ତ୍ର ପ୍ରସ୍ତୁତ ସାମଗ୍ରୀ ବ୍ୟବହାର ହୋଇଥାଏ। ଯେମିତି ପଇତା, ଚକା, ଅପସର, ଆସନ ପଡ଼ା, ଅଳଙ୍କାର ମୁଣି, ଫଗୁରୁମାଲ, ଫଗୁମୁଣି, ଦଶାବତାର ପଟି, ବିଜେ ଡୋରି, ବିଜେ ତୋଳି, ଏମିତି ଅନେକ ପ୍ରକାର ବସ୍ତ୍ର ପ୍ରସ୍ତୁତ ସାମଗ୍ରୀ ପ୍ରସ୍ତୁତ ହୋଇ ଠାକୁରଙ୍କର ବ୍ୟବହାରରେ ଲାଗିଥାଏ।
1: ଆଜ୍ଞା, ତେବେ ମହାପ୍ରଭୁଙ୍କ ନିମନ୍ତେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ବସ୍ତ୍ର କେଉଁଠାରେ ପ୍ରସ୍ତୁତ ହୁଏ ଏବଂ ସଂଗୃହିତ ହୋଇଥାଏ?
0: ଯେଣୁ ଠାକୁରଙ୍କ ପାଇଁ ବ୍ୟବହୃତ ବସ୍ତ୍ର ସବୁ ଏକ ନିର୍ଦ୍ଦିଷ୍ଟ ରଙ୍ଗର ଏବଂ ନିର୍ଦ୍ଦିଷ୍ଟ ମାପର, ତେଣୁ ଏସବୁ ବସ୍ତ୍ର ବଜାରରେ ଉପଲବ୍ଧ ନୁହେଁ। କିଛି ନିର୍ଦ୍ଦିଷ୍ଟ କୁଶଳୀ ବୁଣାକାର ଏସବୁ ବୁଣି ଆଣି ମନ୍ଦିରରେ ଯୋଗାଇଥାନ୍ତି।
1: ଏହି ବସ୍ତ୍ର ଗୁଡ଼ିକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରୟ

0: କରାଯାଏ କି ନା ଅନ୍ୟ କୌଣସି ପାରମ୍ପରିକ ବ୍ୟବସ୍ଥା ରହିଛି?
1: ନା, ଏ ଦରକାର ଅନୁସାରେ ବସ୍ତ୍ର ସବୁ କ୍ରୟ କରାଯାଏ ଏବଂ କିଛି କିଛି ଭକ୍ତମାନେ ମଧ୍ୟ ଦାନ କରି ମନ୍ଦିରକୁ ବସ୍ତ୍ର ଦେଇଥାନ୍ତି। ଭକ୍ତମାନେ ଯଦି ଚାହିଁବେ ଶ୍ରୀମନ୍ଦିର ପ୍ରଶାସନ ସାଙ୍ଗରେ ଯୋଗାଯୋଗ କରି ବସ୍ତ୍ର ଦାନ କରିପାରିବେ, କାହିଁକିନା ବଜାରରେ ଉପଲବ୍ଧ ବସ୍ତ୍ର ଠାକୁରଙ୍କୁ ଲାଗି ହୁଏ ନାହିଁ।
0: ତାହାର ପ୍ରକ୍ରିୟା କଣ ରହିଛି?
1: ସେଥିପାଇଁ ସେମାନେ ପ୍ରଶାସନ ସହ ଯୋଗାଯୋଗ କରି ନିର୍ଦ୍ଦିଷ୍ଟ ମାପ ରଙ୍ଗର ବସ୍ତ୍ର ସଂଗ୍ରହ କରି ଶ୍ରୀମନ୍ଦିରରେ ଦାଖଲ କରିବେ ଏବଂ ଯେଉଁ ତିଥି ଯେଉଁ ଦିନ ଭକ୍ତ ଚାହିଁବେ ସେଦିନ ଠାକୁରଙ୍କୁ ତାକୁ ଲାଗି ହୋଇପାରିବ। ସେ ବସ୍ତ୍ର ଦାନ କରି ସେଠୁ ରସିଦ ପାଇବେ ଏବଂ ବସ୍ତ୍ର କିଣା ମୂଲ୍ୟର ଶତକଡ଼ା 10% ମନ୍ଦିରରେ ଦେବାକୁ ପଡ଼ିବ।
0: ତେବେ ମହାପ୍ରଭୁଙ୍କର ବସ୍ତ୍ର ସମ୍ବନ୍ଧୀୟ ସେବା କାର୍ଯ୍ୟରେ କେଉଁ କେଉଁ ସେବକ ନିଯୁକ୍ତ ରହିଥାନ୍ତି?
1: ସାଧାରଣତଃ ବସ୍ତ୍ରରେ ଚାଙ୍ଗଡ଼ା ମେକଅପ୍ ସେବକ ଅଛନ୍ତି, ଯେଉଁମାନେ ବସ୍ତ୍ର ଦାୟିତ୍ୱ ନିଅନ୍ତି। ଦେଉଳ କରଣ ଅଛନ୍ତି, ଦର୍ଜି ସେବକମାନେ ଅଛନ୍ତି, ପାଟରା ବିଷୟ ଅଛନ୍ତି। ମୁଖ୍ୟତଃ ଏହିମାନେ ବସ୍ତ୍ର ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିଥାନ୍ତି।
0: ତେବେ ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ମହାପ୍ରଭୁଙ୍କର ବସ୍ତ୍ର ପରିଧାନ ଆଉ ବିଭିନ୍ନ ଉତ୍ସବ ପର୍ବପର୍ବାଣି ସମୟରେ ମହାପ୍ରଭୁ ଯେଉଁ ସବୁ ବସ୍ତ୍ର ପରିଧାନ କରିଥାନ୍ତି ସେ ବିଷୟରେ ଆମର ଶ୍ରୋତାବନ୍ଧୁମାନଙ୍କୁ କହିଲେ। ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଜି ଆପଣମାନଙ୍କ ପାଇଁ ଥିଲା ଆଲୋଚନା ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ବସନ। ଏ ବିଷୟରେ ବିଶେଷଜ୍ଞ ଭାବରେ ଆମ ସହିତ ଥିଲେ ବ୍ରଜକିଶୋର ଦାସ।

ମୁଣି ଆପଣମାନେ ତ ଆମ କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟି ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀ ମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଶୁଣିଲେ ନାରୀ ମହଲ। ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 7:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକ ସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ। ନବ ଉନ୍ମାଦନା ଓ ନବ

0: ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବ ଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ପବିତ୍ର ଘୋଷଯାତ୍ରାର ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟିଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ଚୁକ୍ତି. ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ. ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋୟବା ମୁଖ୍ୟ ହାଫିଜ୍ ସୟିଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି. ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ. ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍. ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ. ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99%

0: ପ୍ରତିଶତ ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନ ଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ। ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21% ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି, ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000 ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आया है। अभी मोदी जी ने 56 देशों से FTA हो रहा, कुछ से हो गया है, कुछ से बाकी। ये बताता है कि आज 60,000 से ऊपर एग्जीबिटर आए हैं। और सबसे बड़ी खासियत है, इस एक्सपो में 90% MSME आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14 ଦେଶର ପ୍ରଦର୍ଶନ ଏବଂ 20 ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000 ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜାମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋୟବାର ମୁଖ୍ୟ ହାଫିଜ୍ ସଇଦ୍ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି। ଗତ 8 ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋତ୍ସବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମୈଲମ, ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି।

0: ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର, ଆବାସ, ବୁସେହର, ଚାବାହର, ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ ବାହାରିନ୍, ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ସ ସହ ସମ୍ପର୍କରେ ଥିବା 2 ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଛି। 2020 ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନ ଏବଂ ଅନ୍ୟ 4 ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଫିଫା ବିଶ୍ୱକପ୍ରେ ଆଜି ପ୍ରଥମ ସେମିଫାଇନାଲ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଟେକ୍ସାସ୍ର ଡଲାସ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଆରମ୍ଭ ହେବ। ତୃତୀୟ ଥର ପାଇଁ ଫ୍ରାନ୍ସ ଫିଫା ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ପାଇଁ ଉଦ୍ୟମ କରିବ। ସୂଚନାଯୋଗ୍ୟ, ଫ୍ରାନ୍ସ କ୍ୱାର୍ଟର ଫାଇନାଲରେ 2-0 ମରକ୍କୋକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିବା ବେଳେ ସ୍ପେନ୍ 2-1 ବେଲ୍ଜିୟମକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ଅଧିକାର କରିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ 3 ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଖେଳାଯିବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ଲାଗୁ ହେବ ଐତିହାସିକ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କର ଏ ତୋୟବା ମୁଖ୍ୟ ହାଫିଜ୍ ସୟିଦ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the Midday News. The headlines. New Delhi strongly condemns attack on 2 carrying 30 Indian seafarers in Strait of Hormuz. Says violence disrupting free and safe navigation through international waterways. India backs Palestine's bid for United Nations membership, reaffirms two-state solution to conflict between Palestine and Israel. Comprehensive economic and trade agreement between India and United Kingdom to come into force from tomorrow. India's largest global textile event, Bharat Tex 2026, begins in New Delhi to showcase countries' growing leadership in textiles sector. IMD forecasts heavy to very heavy rainfall over Bihar and Odisha today. France to take on Spain in first semi-final in FIFA World Cup tonight in Texas. And in cricket, India to lock horns with hosts England in first ODI at Birmingham this evening. India has expressed deep concern at the attacks on 2 MT Al-Bahya and MT Mombasa during their transit through the Strait of Hormuz today.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ

0: श्रद्धालुंकु दर्शन देउछन्ति चतुर्धामूर्ति। भुवनेश्वर लोकसभा भवन में अपराह्नरे हेब राज्य कैबिनेट रो गुरुत्वपूर्ण बैठक। देयमुक्त शिक्षा व्यवस्था उपर मार्गदर्शिका जारी कले राज्य सरकार। राज्य में कोविड स्थिति को स्वास्थ्य मंत्री अध्यक्षतार उच्चस्तरीय बैठक अनुष्ठित। बंगोपसागर में सृष्ट घूर्णिवलय आसंता 24 घंटा मध्य लघुचापर परिणत संभावना। राज्य में लागि रही वर्षा। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜା ପାଉଥିବା ପଟ୍ଟିଦିଅମାନଙ୍କୁ ବିସର୍ଜନ କରାଯାଇଛି। ଶ୍ରଦ୍ଧାଳୁମାନେ ସେହି ବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: ପୁରୀ ଶ୍ରୀମନ୍ଦିରରେ ଆଜି ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ବନକ ଲାଗି ନୀତି ଶେଷ ହେବା ପରେ ଦୈତାପତିମାନେ ଭିତରକୁ ଯାଇ ଚକା ଅପସାର କରିଛନ୍ତି। ଏହାପରେ ଦଶ ଅବତାର ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତୀ, ମୈଲମ ଓ ଅବକାଶ ନୀତି କରାଯାଇଛି। ପରେ ମହାଜନ ସେବକମାନେ ପାଞ୍ଚ ମୂର୍ତ୍ତି ବିଜେ ପ୍ରତିମାଙ୍କୁ ଦକ୍ଷିଣୀ ଘର ଓ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକୁ ବିଜେ କରାଇଥିଲେ। ତିନି ପଟିଦିଅଙ୍କୁ ବିମଳା ମନ୍ଦିର ପାର୍ଶ୍ୱରେ ଥିବା ମଣ୍ଡଣୀ ଘରକୁ ବିଜେ କରାଯିବା ସହ କୋଠ ସୁଆଁସିଆ ଅଣସର ତାଟିଗୁଡ଼ିକୁ ଖୋଲିଥିଲେ। ଭିତର କାଠ ନିକଟରୁ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରତାରୂଢ଼ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନର ମହାର୍ଘ୍ୟ ମୁହୂର୍ତ୍ତକୁ ଭକ୍ତ ଚାହିଁ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ଶୁଭ ଅବସର ପାଇଁ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନ ସ୍ୱଇଚ୍ଛାରେ ଦେୟ ବୃଦ୍ଧି କରିପାରିବେ ନାହିଁ। ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବୃତ୍ତିଗତ ଶିକ୍ଷାକୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ରିଆଡ୍ମିଶନ୍ ମଧ୍ୟ ସାମ୍ସ ପୋର୍ଟାଲ୍ ଜରିଆରେ କରିହେବ। ନାମ ଲେଖାଇବା ସମୟରେ ଅର୍ଥ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଭିଡ୍ 19କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ହସ୍କିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ଏହି ତାଲିକାରେ ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1917 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର

0: ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକକଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କର ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେହି ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ ବରିଷ୍ଠ ନାଗରିକମାନଙ୍କୁ ବାରଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,699 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧ ମୂର୍ତ୍ତି। ଭୁବନେଶ୍ୱର ଲୋକସଭା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ସେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

0: ଅନେକ ଅନେକ ଶୁଭେଚ୍ଛା ସହିତ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ସୁନିତା ବେରା,
1: ଆଉ ମୋ ସହିତ ମୁଁ ପଲ୍ଲିନା ସାରଘରିଆ। ନମସ୍କାର।
0: ଯୁବବନ୍ଧୁ, ଏହି ଜୀବନ ଏକ ରଙ୍ଗମଞ୍ଚ, ଏଠି ପ୍ରତ୍ୟେକ ନିଜ ନିଜ ଅଭିନୟ କରିବାକୁ ଆସନ୍ତି। ଏହି ଅଭିନୟ ଭିତରେ ଅନେକ ସମ୍ପର୍କ ଗଢ଼ି ଉଠେ, କେତେକ ସମ୍ପର୍କ ଏତେ ସୁଦୃଢ଼ ହୋଇଯାଏ ଯେ ଜୀବନବ୍ୟାପୀ ରହିଥାଏ। ବାପା ମା, ଭାଇ ଭଉଣୀ, ସାଙ୍ଗସାଥି, ଏସବୁରି ମଧ୍ୟରେ ଗଭୀର ଆନ୍ତରିକତା ଥାଏ। ଥାଏ ଭଲ ପାଇବା, ସ୍ନେହ ମମତାର ଡରିରେ ପ୍ରତ୍ୟେକ ବାନ୍ଧି ହୋଇ ରହିଥାନ୍ତି। ତେବେ ଏସବୁକୁ ବାଦ ଦେଲେ ଆଉ ଗୋଟେ ସମ୍ପର୍କ ବି ଗଢ଼ି ଉଠିଥାଏ, ତାହା ହେଉଛି ବନ୍ଧୁତାର ସମ୍ପର୍କ। ଆଜି ଆସନ୍ତୁ ଶୁଣିବା ଗୀତି କଥା ମିତରେ ମିତ।

ପାରିବାରିକ ସମ୍ପର୍କ ବ୍ୟତୀତ ଅନେକ ସାମାଜିକ ସମ୍ପର୍କ ଗଢ଼ି ଉଠେ ସମାଜରେ। ସେଥିମଧ୍ୟରୁ ବନ୍ଧୁତାର ସମ୍ପର୍କ ଖୁବ୍ ନିଆରା। ପ୍ରତିଟି କ୍ଷେତ୍ରରେ ଆମର ଅନେକ ବନ୍ଧୁ ସୃଷ୍ଟି ହୁଅନ୍ତି, ହେଲେ ସବୁ ବନ୍ଧୁତା ବେଶୀ ଦିନ ପର୍ଯ୍ୟନ୍ତ ରହିପାରେନା। କେତେକ କ୍ଷଣସ୍ଥାୟୀ ହୋଇଥାନ୍ତି ତ ଆଉ କେତେକ ଚିରସ୍ଥାୟୀ ହୋଇଥାନ୍ତି।

ଘରୁ ବାହାରକୁ ବାହାରିବା ମାତ୍ରକେ ଅନେକ ସାଙ୍ଗସାଥି ମିଳିଯାଆନ୍ତି। ହେଲେ ପିଲାଦିନରେ ସେ ସାଙ୍ଗମେଳ, ଡକାଡକି ହୋଇ ସ୍କୁଲ ଯିବା, ନଈ ପଠାରେ ଗାଧୋଇବା, ଆମ୍ବତୋଟରେ ଦୋଳି ଖେଳିବା, ବାଲିଘର ତିଆରି କରିବା, ଏସବୁ ଜୀବନରେ ଏକ ଅଭୁଲା ସ୍ମୃତି ହୋଇ ରହିଯାଏ। ଛୋଟ ଛୋଟ କଥାକୁ ନେଇ ମାନ, ଅଭିମାନ, ରାଗ, ରୁଷା କେତେ ସେ କଥା। ସେ ବନ୍ଧୁତାରେ ନଥିଲା ଉଚ୍ଚ ନୀଚ, ଧନୀ ଗରିବର ଭେଦଭାବ। ସମୟର ସୁଅରେ ସମ୍ପର୍କ ମଧ୍ୟ ଆଗକୁ ବଢ଼ି ଚାଲେ। ସମୟ ତ କେବେ କାହାକୁ ଅପେକ୍ଷା କରିନି। ଦେଖୁ ଦେଖୁ ଏଇ ସମୟ ସହିତ ଆଉ କିଛି ନୂଆ ସମ୍ପର୍କ ଗଢ଼ି ଉଠେ।

ବର୍ତ୍ତମାନ ଆଉ ପିଲାଦିନ ପରି ଅସଂଖ୍ୟ ବନ୍ଧୁ ନାହାନ୍ତି। ମନ ସହିତ ମନ ମିଶିଲା ପରି ଗୋଟେ କି ଦୁଇଟା ସାଙ୍ଗ ସମାନ ପାଠ ପଢ଼ୁଥିବା ବନ୍ଧୁ ନହେଲେ ଟଙ୍କା ପଇସାର ସମାନତାକୁ ନେଇ ବନ୍ଧୁ। ଏଇ ବନ୍ଧୁଙ୍କ ମଧ୍ୟରେ ବି ବେଳେବେଳେ ଭୁଲ ବୁଝାମଣାକୁ ନେଇ ଫାଟ ସୃଷ୍ଟି ହୁଏ। ତ ପୁଣି କେତେବେଳେ ବନ୍ଧୁ ପାଇଁ ଆଉ ଜଣେ ବନ୍ଧୁ ନିଜର ସବୁକିଛି ତ୍ୟାଗ କରିବାକୁ ବି ଭୁଲେ ନାହିଁ। ବେଳେବେଳେ ମନେ ହୁଏ ଯେମିତି ଏ ବନ୍ଧୁତା ଭଗବାନଙ୍କ ସୃଷ୍ଟି, ତାଙ୍କରି ଇଙ୍ଗିତରେ ଏ ସମସ୍ତେ ଦେଖା ହୁଅନ୍ତି, ପରସ୍ପରର ନିକଟବର୍ତ୍ତୀ ହୁଅନ୍ତି।

ଯେକୌଣସି ମୁହୂର୍ତ୍ତରେ ବି ଯିଏ ପାଖରେ ଥାଏ ସେ ହିଁ ପ୍ରକୃତ ବନ୍ଧୁ। ବନ୍ଧୁତାର ଅତୁଟ ସ୍ନେହ ଯୋଗୁଁ ଯେତେ ବାଧାବିଘ୍ନ ଆସିଲେ ବି କେହି କାହାକୁ ନ ଦେଖିଲେ ରହିପାରନ୍ତି ନାହିଁ। ପ୍ରକୃତରେ ପ୍ରକୃତ ବନ୍ଧୁତା କେବେ ହେଲେ ସମୟ ସ୍ରୋତରେ ଭାସିଯାଏ ନାହିଁ। ବନ୍ଧୁଟିଏ ବନ୍ଧୁର ମଙ୍ଗଳ କାମନା ହିଁ କରିଥାଏ, ସେ ଯେଉଁଠି ଥାଉ ନା କାହିଁକି ସବୁବେଳେ ମଙ୍ଗଳ ଚିନ୍ତା କରେ ତା ବନ୍ଧୁର। ଖୁସିରେ ହେଉ ଅବା ଦୁଃଖରେ ପ୍ରତିଟି କ୍ଷେତ୍ରରେ ସେ ମନେ ପକାଇଥାଏ ସେଇ ବନ୍ଧୁକୁ, ଆଉ କହିଉଠେ ମିତରେ ମିତ।

ଶ୍ରୋତାବନ୍ଧୁ, ଏଇଠି ରଖୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନରେ ଥିଲେ ପଲିନା ସରକାରେ ଏବଂ ସୁନିତା ବେହେରା, ପ୍ରଯୋଜନା ନାଗଭୂଷଣ ମାଝୀ। ଆକାଶବାଣୀ ବାରିପଦା, ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ସମସ୍ତ ଏକ ଜରୁରୀ ସୂଚନା ମ୍ୟାଲେରିଆ ନ ହେବାର ଉପାୟ ସମ୍ପର୍କରେ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଓ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନ କର୍ମୀଙ୍କୁ ସହଯୋଗ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତିଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ।

ମଶା ବଂଶ ବୃଦ୍ଧିକୁ ରଖିବା ପାଇଁ ଘର ଆଖପାଖରେ ପାଣି ଜମି ରଖୁ ଦିଅନ୍ତୁ ନାହିଁ, ପରିବେଶ ପରିଷ୍କାର ରଖନ୍ତୁ। ସୂଚନାଟି ଜଣାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ସୂଚନା ଡେଙ୍ଗୁ ଜ୍ୱର ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ଦିନବେଳେ କାମୁଡ଼ିଥାଏ। ଏହି ରୋଗଠାରୁ ଦୂରରେ କ'ଣ କରିବେ? ପାଣି ରଖିଥିବା ପାତ୍ର ଟାଙ୍କି ରୁମ୍ କୁଡ଼ରେ ଇତ୍ୟାଦି 2-3 ଦିନରେ ଥରେ ସଫା କରି ପାଣି ପତଳାଇ ଦେବେ। ନିୟମିତ ମଶାରୀ ବ୍ୟବହାର କରିବେ। ପୁରା ଦେହକୁ ଘୋଡ଼ାଇ ରଖିଲା ପରେ ପୋଷାକ ପିନ୍ଧିବେ। ଏହାର ଲକ୍ଷଣ ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡ ବିନ୍ଧା ହେବା ଇତ୍ୟାଦି ଦେଖାଯାଏ। ଏହାର ଅତିଶୀଘ୍ର ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ କିମ୍ବା ଡାକ୍ତରଖାନାରେ ପରାମର୍ଶ କରି ରୋଗ ଚିହ୍ନଟ ଜଣାଇଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ଶ୍ରୋତା ବନ୍ଧୁ ଶୁଣନ୍ତୁ, ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ସୂଚନା ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାରର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ। ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଯୋଉ ଅନ୍କନେକ୍ଟେଡ୍ ଗାଁଗୁଡ଼ିକ ଅଛି, ସେହିସବୁ ଗାଁଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଥିରେ ଯୋଉ ମିଶନ୍ ପାୱାର ଯୋଉ ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର ୱାଟର ଆଉ ରୋଡ୍ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହେମଲେଟ୍କୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଥିରେ 4,000 କୋଟିର ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2026-27ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ।
2: 775 ତୀର୍ଥଯାତ୍ରୀ, 25 ଜଣ ଏକ୍ସକର୍ଟ ଅଫିସର ଯିବେ, ଏବଂ ଯେଉଁମାନଙ୍କୁ 70ରୁ 75 ବର୍ଷ ହୋଇଥିବ ସେମାନଙ୍କ ସହିତ ଜଣେ ସହଯୋଗୀ ଯାହାଙ୍କୁ 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଥିବ। ଏଇ ଯେଉଁ ଆରମ୍ଭ ତାରିଖ ବୁକ୍ କରିବ ବା ଅନଲାଇନ୍ର ଆବେଦନ ହେବ, ଏଠି ଆସନ୍ତାକାଲିଠୁ ଆରମ୍ଭ ହେବ, 15/7/2026ରୁ ସରିବ 14/8/2026।
0: ସୂଚନାଯୋଗ୍ୟ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 45,000ରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିଛନ୍ତି। ଯୋଜନାରେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ 14 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରସ୍ଥିତ ଲୋକଭବନ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ସହ କଡ଼ା ବ୍ୟବସ୍ଥା କରାଯାଇଛି। 6ଟି ନୂଆ ପାର୍କିଂ ସ୍ଥଳୀକୁ ମିଶାଇ ମୋଟ 30ଟି ପାର୍କିଂ ସ୍ଥାନ କରାଯାଇଛି। ସେଥିମଧ୍ୟରୁ 3ଟି ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୁରୀ ଜିଲ୍ଲା ପ୍ରଶାସନ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍, ସିସିଟିଭି କ୍ୟାମେରା, ଚାଟ୍ବୋର୍ଡର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ସହାୟତା ପାଇଁ 73ଟି ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜିଲ୍ଲାର ବିକାଶମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜସ୍ୱ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବସୁନ୍ଧରା ଯୋଜନାରେ ପଟ୍ଟା ଆବଶ୍ଚନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ପଟ୍ଟା ଦେବା କାର୍ଯ୍ୟ ତ୍ୱରିତ ଗତିରେ ଆଗେଇ ଚାଲିଛି। ଡିସେମ୍ବର ମାସ ଶେଷ

ସୁଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଜମିପଟା ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ନେତ୍ରୋହବରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ ନୀତିବହୁଳ ରହିଥିବାରୁ ଦର୍ଶନ ସାମାନ୍ୟ ବିଳମ୍ବ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଝୁଣ ବାହାରିବା ପରେ ଶ୍ରୀନଗରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଥିଲା। ଦୈତାପତି ସେବକମାନେ ଘଣ୍ଟ ଘଣ୍ଟା ଛତ୍ରୀ ସହ ବୈଜୟନ୍ତୀ ଓ ବିଜେ କାହାଳୀ ବଜାଇ ଶ୍ରୀମନ୍ଦିରରୁ ବାହାରିଥିଲେ। ସମସ୍ତ ସେବକମାନେ ରୂପାଥାଳିରେ ମହାପ୍ରଭୁଙ୍କ ଦିବ୍ୟଦ୍ରବ୍ୟ ସବୁକୁ ଧରି ବିଜେ କରିଥିଲେ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରଥଯାତ୍ରା ପାଇଁ ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଅବଗତ କରାଇଥିଲେ। ଗଜପତି ମହାରାଜ ସେବକମାନଙ୍କଠାରୁ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବା ପରେ ରଥଯାତ୍ରାର ଭବ୍ୟ ଆୟୋଜନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରତିପଦା ତିଥିରେ ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ଦିନ ଶ୍ରୀଗୁଣ୍ଡିଚାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ରାଜସୁନାଖଳା, ଶରଣକୂଳ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଜୟମଙ୍ଗଳ ଆଳତୀ ନୀତିସ୍ନାନ ନ୍ୟାସ ମଣହି କରାଯାଇଥିଲା। ବର୍ତ୍ତମାନ ସାହାଣ ମେଳାରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ଗୁରୁବାର ଦିନ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫା, ଠିଡିକାଜୋର, ନାରାୟଣ ନଗର, ମନମୁଣ୍ଡା, ପୁରୁଣା କଟକ, ବୁଟୁପାଲି, କଣ୍ଟାମାଳ, ଜଗତୀ ସମେତ ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ନୀତି ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13

0: ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ। ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋହାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରୀ, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130 ଦେଶର 60,000 ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ, କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8 ରାଜ୍ୟ ପ୍ରାୟୋଜକ ଭାବେ ଏବଂ ଅନ୍ୟ 9 ପ୍ରଦର୍ଶନୀ ରାଜ୍ୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରାୟୋଜକ ରାଜ୍ୟ ଭାବେ ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ନେଉଛନ୍ତି। ସେମାନଙ୍କ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଝାଡ଼ଖଣ୍ଡ, ଜାମ୍ମୁ ଓ କାଶ୍ମୀର, ମଣିପୁର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ 9 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଦର୍ଶନୀ ରାଜ୍ୟ ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ଶିଳ୍ପ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଉଛି। ଏହାଦ୍ୱାରା ନିବେଶ ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଭିତ୍ତିଭୂମି, ପିଏମ୍ ମିତ୍ର ସଂଯୋଗ ଏବଂ ନୀତିଗତ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ। ବ୍ୟବସାୟିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଏକ ବିରାଟ ପ୍ରଦର୍ଶନୀ କ୍ଷେତ୍ର ପ୍ରସ୍ତୁତ ହୋଇଛି। 1.6 ନିୟୁତ ବର୍ଗଫୁଟ ଅଞ୍ଚଳରେ ପ୍ରସ୍ତୁତ ଏହି ପ୍ରଦର୍ଶନୀରେ 7,000 ଅଧିକ କ୍ରେତା, 11,30,000 ଅଧିକ ବାଣିଜ୍ୟ ପରିଦର୍ଶକ ଏବଂ 20,000 ଅଧିକ ବୟନଶିଳ୍ପ ଉତ୍ପାଦ ସାମିଲ ହେବାର ଆକଳନ କରାଯାଉଛି। ଏଭଳି ବ୍ୟବସ୍ଥା ଅର୍ଥପୂର୍ଣ୍ଣ ବାଣିଜ୍ୟିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଆମେରିକା, ବ୍ରିଟେନ୍, ଜାପାନ, ପର୍ତ୍ତୁଗାଲ, ସ୍ପେନ୍, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା ଏବଂ ନେପାଳ ସମେତ 14 ଦେଶର ଆନ୍ତର୍ଜାତିକ ପ୍ରଦର୍ଶକ ଏବଂ ମିଳିତ ଜାତିସଂଘ ଓ ୟୁରୋପୀୟ ସଂଘର ସଂସ୍ଥାଗତ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ସମ୍ମିଳନୀ ଅବସରରେ 4,000 ଅଧିକ B2B ବୈଠକ ଏବଂ 30 ଅଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଜୋର୍ଡାନ, କମ୍ବୋଡ଼ିଆ ଏବଂ ବ୍ରୁନେଇର ମନ୍ତ୍ରୀସ୍ତରୀୟ ପ୍ରତିନିଧିମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଆନ୍ତର୍ଜାତୀୟ ନୀତି ଆଲୋଚନା ଏବଂ ଦ୍ୱିପାକ୍ଷିକ ସଂଯୋଗ କ୍ଷେତ୍ରରେ ଏହି ସମ୍ମିଳନୀର ବର୍ଦ୍ଧିତ ଭୂମିକା ପ୍ରତିପାଦିତ ହେଉଛି। ବିଭିନ୍ନ ସ୍ୱତନ୍ତ୍ର ଦ୍ୱିପାକ୍ଷିକ ଅଧିବେଶନରେ ଭାରତ ଆମେରିକା କପା ସହଭାଗିତା, ଭାରତ ନ୍ୟୁଜିଲାଣ୍ଡ ପଶମ ଇକୋସିଷ୍ଟମ, ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ କାର୍ଯ୍ୟାନ୍ୱୟନ ସହିତ ଜାପାନ ପ୍ରତିନିଧିମଣ୍ଡଳୀ ଏବଂ ରୁଷ କେନ୍ଦ୍ରିକ ବୟନଶିଳ୍ପ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଏହି ସଂସ୍କରଣରେ 100 ଅଧିକ ବୟନଶିଳ୍ପ ଜ୍ଞାନ ଆଧାରିତ ଅଧିବେଶନ, 39 ପ୍ୟାନେଲ ଓ 16 ଗୋଲ୍ ଟେବୁଲ ବୈଠକ ତଥା 8 ରାଜ୍ୟଭିତ୍ତିକ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଅବସରରେ ବୟନଶିଳ୍ପ ନିରନ୍ତରତା ପୁରସ୍କାର 2026 ପ୍ରଦାନ କରାଯିବ। ଦକ୍ଷ ମାନବ ସମ୍ବଳ, ଶକ୍ତି ଏବଂ ନିର୍ଗମନ, ବୃତ୍ତାକାର ଅର୍ଥନୀତି, ନିରନ୍ତର ଉତ୍ପାଦ, ସାମାଜିକ

ଦାୟିତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ଏବଂ ଶିଳ୍ପ ସହଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ପୁରସ୍କାର ପର୍ଯ୍ୟବେସିତ ହେବ। ଭାରତ ଟେକ୍ସ 2026 ସମ୍ମିଳନୀ ବିଶ୍ୱ ବୟନ ସମ୍ପ୍ରଦାୟ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ କରିଛି। ସରକାରୀ କ୍ଷେତ୍ରଠାରୁ ଆରମ୍ଭ କରି ଉଦ୍ୟୋଗୀ, ରପ୍ତାନୀକାରୀ, ନୀତି ନିର୍ଦ୍ଧାରକ, ନିବେଶକ ଏବଂ ନିର୍ମାତାଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ରିତ କରି ଏହି କାର୍ଯ୍ୟକ୍ରମ ଆନ୍ତର୍ଜାତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ଆଶା କରାଯାଉଛି।

ପଗଲା ମାଝି ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସନିଆ ହେମ୍ବ୍ରମ, ଚାମ୍ପାଇ ସରେନ, ବଳରାମ ହେମ୍ବ୍ରମ, ଆନ୍ତୁ ମାଝି, ଧନୁର୍ଜୟ ମାର୍ଡି, ଛାକୁ ସରେନ, ହପନା କିସ୍କୁ, ବାସନ୍ତୀ ଟୁଡ଼ୁ ଏବଂ ଭାଗ ମାରଣ୍ଡି।

ଶ୍ରୋତାବନ୍ଧୁ, ଏଇଟା ହେଉଛି ଆଜିର ଆଦିବାସୀଙ୍କର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁ।

ആകാശവാണി. സംവാദ പൊടുച്ചന്തി ആദിത്യനാരായണ ദാസ്. ମୁଖ୍ୟ ସମ୍ବାଦ, ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ. ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କଲେ ସରକାର. ଚଳିତ

0: ଖାତାକୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବାଷ୍ଟନ୍ଠାରେ ଜାରି। ବିସ୍ତୃତ ସମ୍ବାଦ। ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଉନ୍ମୁକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇଆସ୍ ପରିବହନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ସେ କହିଛନ୍ତି, ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇଆସ୍ ଉତ୍ପାଦିତ ହୋଇଥାଏ। ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା ଅତ୍ୟନ୍ତ ଉପଯୋଗୀ। ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ। କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
1: ଅଗର ହମ୍ ଫ୍ଲାଇ ଆଶ୍ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ୍ ମେକାନିଜମ୍ ବନା ସକତେ ହୈଁ ତୋ ଦେନ୍ ୱି କ୍ୟାନ୍ ୟୁଜ୍ ଫ୍ଲାଇ ଆଶ୍ ଇନ୍ ଇକୋନୋମିକ ୱେ ସିମେଣ୍ଟ ମେ ପ୍ରଡକ୍ସନ୍ ମେ ୟୁଜ୍ କର ସକତେ ହୈଁ ୟା ଫିର ରୋଡ୍ କନ୍ଷ୍ଟ୍ରକ୍ସନ୍ ୟା କିସି ଦୂସରେ କନ୍ଷ୍ଟ୍ରକ୍ସନ୍ ମେ ହମ୍ କାମ ମେ ଲେ ସକତେ ହୈଁ। ଅଭି ତକ୍ କ୍ୟା ଚ୍ୟାଲେଞ୍ଜ ଆତା ଥା, ରେଲ୍ ଟ୍ରାନ୍ସପୋର୍ଟେସନ୍ ମେ ଜବ୍ ଉସ୍କୋ ୱାଗନ୍ ମେ ଭରତେ ହୈଁ ତୋ ଫ୍ଲାଇ ଆଶ୍ ବହୁତ ଫାଇନ୍ ହୋନେ ସେ ଉସ୍କୋ ଲୋଡ୍ କରନେ କେ ଟାଇମ୍ ମେ ବଡ଼ା ପଲ୍ୟୁସନ୍ ହୋତା ହୈ। ସୋ ଦାଟ୍ସ ୱାଇ ୱି ବ୍ରଟ୍ ଦିସ୍ ରିଫର୍ମ, ଫ୍ଲାଇ ଆଶ୍ କେ ଲିଏ ସ୍ପେଶାଲ୍ କଣ୍ଟେନର ଡିଜାଇନ୍ କିଆ ହୈ।
0: ଶ୍ରୀ ବୈଷ୍ଣବ କହିଛନ୍ତି, କଣ୍ଟେନର ମାଧ୍ୟମରେ ଏଣିକି ସାର ପରିବହନକୁ ଅନୁମତି ପ୍ରଦାନ କରାଯିବ। ଦେଶବ୍ୟାପୀ ସାର ପରିବହନ କ୍ଷେତ୍ରରେ ରେଳବାଇର 85% ଅଂଶ ରହିଛି। କଣ୍ଟେନର ପରିଚାଳନା ସହଜ ଏବଂ ପ୍ରଦୂଷଣମୁକ୍ତ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱାଗନ ପ୍ରସ୍ତୁତି ନେଇ ଡିଜାଇନ୍ର କିମ୍ବା ଏ କ୍ଷେତ୍ରର ନିର୍ମାତା ସରକାରଙ୍କୁ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ କରେ। ଶ୍ରୀ ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଦୁଇଟି ପଣ୍ୟବାହୀ ଜାହାଜ ଏମ୍ଟି ଅଲବହିଆ ଏବଂ ଏମ୍ଟି ମୋମ୍ବାସା ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କରାଯିବା ସେ କହିଛନ୍ତି। ଏହି ଘଟଣାରେ ଜଣେ ଭାରତୀୟଙ୍କର ପ୍ରାଣହାନୀ ହେବା ସହ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଙ୍ଗରେ ଭାରତ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଯଥାଶୀଘ୍ର ଆକ୍ରମଣ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱ ପ୍ରଦାନ କରିଛନ୍ତି।
2: ପଶ୍ଚିମ ଏସିଆ ମେ ଜୋ ଭି ଗତିବିଧିଆଁ ଚଲ ରହି ହେଁ ଉସ୍ ପର ହମ୍ ଲଗାତାର ନଜର ରଖେ ହୁଏ ହେଁ। ହମାରା ମାନନା ହେ କି ସ୍ଟ୍ରେଟ୍ ଅଫ୍ ହର୍ମୁଜ୍ କେ ରାସ୍ତେ ସୁରକ୍ଷିତ ଔର ଆଜାଦ ନୌ ପରିବହନ ଔର ବ୍ୟାପାର କେ ପକ୍ଷ ଜିସ୍କା ହମ୍ ହମେଶା ସେ ବାତ କରତେ ରହେ ହେଁ, ଇସ୍ସେ ୟେ ସୁନିଶ୍ଚିତ କିଆ ଜାସକ୍ତା ହେ କି ଲୋଗୋଁ କା ଆର୍ଥିକ ସୁରକ୍ଷା, ଉନକେ ଉର୍ଜା କା ସୁରକ୍ଷା ପୁରେ ଦୁନିଆ ମେ, ସିର୍ଫ ଭାରତ ମେ ନହିଁ ପୁରେ ଦୁନିଆ ମେ ଉସ୍ ପେ ଆଧାରିତ ହେ। ଔର ୟେ ନୌ ପରିବହନ ଅଗର ଆଜାଦ ତରିକେ ସେ ଚଲେଗା ତୋ ଉନକି ଆର୍ଥିକ ଔର ଉର୍ଜା ସୁରକ୍ଷା କୁ ସୁନିଶ୍ଚିତ କିଆ ଜାସକ୍ତା ହେ।
0: ପାକିସ୍ତାନ ଅଧିକୃତ କାଶ୍ମୀର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ବୈଧ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ବଳ ପ୍ରୟୋଗ କରୁଛି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆନ୍ତର୍ଜାତିକ ସମ୍ପ୍ରଦାୟ ଏଭଳି ପଦକ୍ଷେପ ପାଇଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ଜୟସ୍ୱାଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ଏବଂ କାନାଡା ନିଜର ପ୍ରସଙ୍ଗରେ କେତେକ ପ୍ରଶ୍ନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ 7,73,000 କୋଟି ଅଧିକ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଏ କ୍ଷେତ୍ରରେ 16.11% ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଗୃହୀତ ଟିକସ ମଧ୍ୟରେ 3,35,000 କୋଟିରୁ ଅଧିକ କର୍ପୋରେଟ୍ ଟିକସ ଏବଂ 4,11,000 କୋଟି ଟଙ୍କା ଅଣକର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ

0: ଲକ୍ଷ 22 ହଜାର କୋଟି ଟଙ୍କାରୁ ଅଧିକ ରାଶି ଫେରସ୍ତ କରାଯାଇ ସାରିଛି। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ 16% ଅଧିକ ଅଭିବୃଦ୍ଧି ଘଟି 6,51,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ସଂଗ୍ରହ କରାଯାଇଛି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 771 ନିୟୁତ ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷର ଡାକ ବିଭାଗର ପ୍ରଥମ ତ୍ରୈମାସିକ ବ୍ୟବସାୟ ସମୀକ୍ଷା ବୈଠକ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଏହି 3 ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିଛି। ଗତବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମୋଟ କାରବାର 22% ଅଧିକ ହୋଇଛି। ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତିବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ୍ ଫୋରମ୍ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଆଲୋକପାତ କରିଛନ୍ତି। ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉପରେ ସେ ପରାମର୍ଶ ମଧ୍ୟ ଦେଇଛନ୍ତି। ଚାକିରି ହରାଇବା ଭୟକୁ ଦୂର କରି ଦକ୍ଷତା ବୃଦ୍ଧି କରିବାକୁ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅନ୍ୟାନ୍ୟ ପଛୁଆବର୍ଗ ତାଲିକାରେ 77 ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ରଦ୍ଦ କରିଥିବା କଲିକତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆଗତ ମାମଲାକୁ ପ୍ରତ୍ୟାହାର କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହି ମାମଲା ପ୍ରତ୍ୟାହାର ନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଆବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଆଗତ ଆବେଦନକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ମିଂହାମ୍ର ଏଜବେଷ୍ଟନ୍ଠାରେ ଜାରି ରହିଛି। ଭାରତ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। 47 ଓଭର 5 ବଲ୍ରେ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ 258 ରନ୍ ସଂଗ୍ରହ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଫ୍ଲାଇ ଆଶ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କଲେ ସରକାର। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବେଷ୍ଟନ୍ଠାରେ ଜାରି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେବ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ

ଶ୍ରୋତାବନ୍ଧୁ ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆରମ୍ଭ କରୁଛୁ ଚାଷୀ ଭାଇମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଚାଷବାସ। ପ୍ରଯୋଜନା କରୁଛନ୍ତି ନାଗଭୂଷଣ ମାଝୀ।

0: ଆମ ପରମ୍ପରାରେ ଗୋସଭା କେଉଁ ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଚାଲିଆସୁଛି, ଆଉ ମହାପ୍ରଭୁ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଗୋ ସେବାରୁ କିଭଳି ଭାବରେ ଲାଭ ପାଇପାରିବା ଆମେମାନେ ସବୁ, ଏବଂ ଗୋ ମାତାଙ୍କର ସେବା କଲେ ସେ କିଭଳି ଭାବରେ ଆମର ଦାରିଦ୍ର୍ୟ ଦୂର କରିବା ସହିତ ଆମର ଯେଉଁ ଭୂଖଣ୍ଡ ରହିଛି ବା ଆମର ଯେଉଁ ବିଲ ରହିଛି ସେ ବିଲର ଉର୍ବରତା ଶକ୍ତି କେମିତି ବୃଦ୍ଧି ପାଇବ, ଏବଂ ସେଥିରେ ଆମେ ଯାହା ଲଗେଇବା ସେ ଧାନ ହଉ ପନିପରିବା ହଉ ଫଳ ହଉ ସବୁ କିଭଳି ଭଲ ଫୁଲ ଫଳ ଆସିବ, ସେଥିପାଇଁ ଗୋ ସେବାର ମହାତ୍ମ୍ୟ ସବୁବେଳେ ରହିଛି। ଏବଂ ଆମ ଭାରତ ବର୍ଷରେ ଗୋ ସେବାର ଯେଉଁ ଫଳ ତାହା ସମସ୍ତଙ୍କୁ ଜଣା, କିନ୍ତୁ ବର୍ତ୍ତମାନ ଦେଖାଯାଇଛି ଗାଁଠୁ ସହର ପର୍ଯ୍ୟନ୍ତ ଗାଈ ସଂଖ୍ୟା ଧୀରେ ଧୀରେ କମିଯାଉଛି। ତେଣୁ ଗାଈ ସଂଖ୍ୟା କିଭଳି ଭାବରେ ଆମ ଭାରତ ବର୍ଷରେ ସବୁଆଡ଼େ ବଢ଼ିବ, ସେଥିପାଇଁ ଓଡ଼ିଶା ଗୋସେବା ସମିତି ଏବଂ ସେମିତି ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏଇ ଆମର ଚଳିତ ମାସ 3 ତାରିଖ ଦିନ ବଡ଼ସାହି ବ୍ଲକର ଜଡ଼ିପାଟ ଶାସନ ଅନ୍ତର୍ଗତ ଶୀତଳା ମନ୍ଦିର ମଣ୍ଡପ ପାଖରେ ଏକ ସୁରଭି ସତ୍ସଙ୍ଗ ଏବଂ ଗୋ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତାର ମାର୍ଗଦର୍ଶକ ଥିଲେ ପୂଜ୍ୟ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ, ଏବଂ ଏଇ ଯେଉଁ ଗୋ ବିଜ୍ଞାନ କର୍ମଶାଳାରେ ବହୁ ଚାଷୀମାନେ ଯୋଗ ଦେଇଥିଲେ, ଏବଂ ସେହି ଚାଷୀମାନଙ୍କୁ ସ୍ୱାମୀ ନିର୍ମଳାନନ୍ଦ ଗିରି ମହାରାଜ, ସତ୍ସ୍ୱରୂପା ଗିରି ମହାରାଜ, ସ୍ୱାମୀ କୃଷ୍ଣାନନ୍ଦ ଗିରି ମହାରାଜ, ଡକ୍ଟର କୁଳମଣି, ଏମାନେ ସମସ୍ତେ ଗୋ ପୂଜନ ଏବଂ ଗୋ ସେବାର ମହାତ୍ମ ସମ୍ପର୍କରେ ଚାଷୀ ଭାଇମାନଙ୍କୁ ଅବଗତ କରାଇଥିଲେ। ସେଥିରେ ଆମର ପୁରୁଖା ଚାଷୀ ଭାଇ, ଅଭିଜ୍ଞ ଚାଷୀ ଭାଇ ଲୋକନାଥ ଚୌଧୁରୀ, ରଜତ କୁମାର ଶତପଥୀ, ରବୀନ୍ଦ୍ର କୁମାର ଶତପଥୀ, ଏମାନେ ସବୁ ଯୋଗ ଦେଇଥିଲେ ଏବଂ ପରିଚାଳନା ମଧ୍ୟ କରିଥିଲେ। ତେବେ ଆସନ୍ତୁ, ଏଇ ଯେଉଁ ଗୋ ବିଜ୍ଞାନ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଇ କର୍ମଶାଳାର କିଛି ଅଂଶ ଶୁଣିବା।
1: ସ୍କନ୍ଦ ପୁରାଣର ଗୋଟେ ଶ୍ଳୋକରୁ ଆପଣମାନଙ୍କୁ କଥା ରଖିବା ଆରମ୍ଭ କରିବି। ସ୍କନ୍ଦ ପୁରାଣର ଶ୍ଳୋକଟି କହୁଛନ୍ତି, ଗୋଭି ବିପ୍ରୈଶ୍ଚ ବେଦୈଶ୍ଚ ସତୀଭି ସତ୍ୟବାଦୀଭି ଅଲୁପ୍ତି ଦାନଶୀଳଶ୍ଚ ସପ୍ତଭି ଧାରୟତେ ମହି। ଏ ସମଗ୍ର ସୃଷ୍ଟି ଆଜି ବଞ୍ଚିଛି ସାତଟି ତତ୍ତ୍ୱ ଲାଗି କହୁଛନ୍ତି, ସେ କହୁଛନ୍ତି ସାତଟି ତତ୍ତ୍ୱ ଯୋଗୁଁ ଏ ସମଗ୍ର ସୃଷ୍ଟି ବଞ୍ଚିଛି। ସାତଟି ତତ୍ତ୍ୱ କହୁଛନ୍ତି, ପ୍ରଥମ ତତ୍ତ୍ୱ ହେଉଛନ୍ତି ଗୋମାତା, ଗୋଭି ବିପ୍ରୈଶ୍ଚ ବିପ୍ର ବିଦ୍ୱାନ ବ୍ରହ୍ମ, ତୃତୀୟ ହେଉଛି ବେଦ, ଚତୁର୍ଥ ସତୀ ନାରୀ, ପଞ୍ଚମ ସତ୍ୟବାଦୀ ବ୍ୟକ୍ତି, ଷଷ୍ଠ ଅଲୁପ୍ତି ମାନେ ନିର୍ଲୋଭ ବ୍ୟକ୍ତି, ଆଉ ସପ୍ତମ ଦାନଶୀଳ ବ୍ୟକ୍ତି। ଏ ସାତଟି ତତ୍ତ୍ୱ ଯୋଗୁଁ ଏ ସୃଷ୍ଟି ବଞ୍ଚିଛି। ଏବେ ବିଚାର କରନ୍ତୁ, ଏ ସାତଟି ତତ୍ତ୍ୱର ସ୍ଥିତି କଣ? ଲୋଭୀ ଲୋକ ସମାଜର କଲ୍ୟାଣ କରିପାରିବ କି? କିନ୍ତୁ ନିଜ କଥା ବୁଝୁ ବୁଝୁ ବେଳେ ବେଳେ ଆପେ ବଞ୍ଚିଲେ ବାପର ନାଁ କହିବ, ସେ ସମାଜର କଲ୍ୟାଣ। ତେଣୁ ଏଇ ଯୋଉ ସୃଷ୍ଟି ବଞ୍ଚାଇବାକୁ ହେଲେ ସାତଟି ତତ୍ତ୍ୱ କଥା ଯୋଉ କହିଲି, ତାର ମୂଳ ତତ୍ତ୍ୱ ହେଲା ଗୋମାତା। ସେ କହୁଛନ୍ତି ପ୍ରଥମ ତତ୍ତ୍ୱ ଗାଈ ଗୋମାତା। ଆପଣ ଚିନ୍ତା କରନ୍ତୁ, ଆମେ ଘର ତୋଳୁଛେ, ପାଞ୍ଚ ମହଲା ସାତ ମହଲା, ତାର ମୂଳ ଦୁଆଟାକୁ ଦୃଢ କରୁଛେ, ମାନେ ଭିତ୍ତିଭୂମି ଯାହାକୁ ଆପଣ ଫାଉଣ୍ଡେସନ ଷ୍ଟ୍ରଙ୍ଗ କରୁଛନ୍ତି। ଯଦି ଭିତ୍ତିଭୂମି ଭଲ ଭାବରେ ଦୃଢ ଭାବରେ ତିଆରି ନ ହେଇଥିବ, ସେ କୋଠା ଭୁଶୁଡ଼ି ପଡ଼ିବ। ଠିକ ସେମିତି ଏଇ ଯୋଉ ସୃଷ୍ଟି ତତ୍ତ୍ୱରେ ଆମେ ଯୋଉ ସାତଟି ତତ୍ତ୍ୱ କଥା କହିଲି, ତାର ମୂଳ ଦୁଆ ଗାଈ। ଆମେ ଚାଷ କରୁଛେ, ଆମ ପାଖରେ ଗାଈ ନାହାନ୍ତି। ଆଗରୁ ଘର ଛୋଟିଆ ଘରଟେ ଥିଲା, ମାଟି ଘର, କେତେ ବଡ଼ ବଡ଼ ପରିବାର, ଜଣ ଜଣଙ୍କର ପାଞ୍ଚ ଦଶଟା ପିଲା, ତାଙ୍କ ପିଲା ତାଙ୍କ ପିଲା ହେଇକି 10-50 ହେଇକିରି ବି ଘରେ ଶାନ୍ତିରେ ରହୁଥିଲେ। ଆଜି ଗୋଟିଏ ପିଲା କି ଦୁଇଟା ପିଲା, ସେ ବି ଘର ଗାଁରେ ଥିବ, ଭୁବନେଶ୍ୱର ଥିବ, ଦିଲ୍ଲୀ ବମ୍ବେରେ ଘର, ଆଉ କିଏ ବିଦେଶରେ ବି ପାଠ ପଢିଲା, ସିଆଡ଼େ ଘର କଲେ, ରହିବାକୁ କେହି ନାହିଁ। କଣ ହେଇଛି ନା, ଆପଣ ଚିନ୍ତା କରନ୍ତୁ, ଆମେ ଯେତେବେଳେ ଘର ତୋଳୁଛେ ଉଚ୍ଚ, ଏବେ ଭୁବନେଶ୍ୱର ଆପଣ ଯିବେ ସବୁ 25 ମହଲା 30 ମହଲା କୋଠା ତିଆରି ହେଉଛି। ଯେତେ ଉଚ୍ଚ ଉଚ୍ଚକୁ ଆମେ ଯାଉଛେ, ମାଟିରୁ ଦୂରକୁ ଦୂରେଇ ଯାଉଛେ,

ଗାଈ ଅଧିକ ଖରା ହେଲେ ସହନଶୀଳ, ଖରା ହଉ ବର୍ଷା ହଉ ଜର୍ସି ରହିପାରିବ? 30-40 ଡିଗ୍ରୀ ଖରା ହଉ ଆପଣ ତାକୁ ଫ୍ୟାନ୍ ତଳେ ରଖିବେ, ସେ କ୍ଷୀର ଯିଏ ଖାଇବ ସିଏ କ'ଣ ଖୋଜିବ? ଏସି ଖୋଜିବ, କାରଣ ସେ ଏସି ଗାଈର କ୍ଷୀର ଯିଏ ଖାଇବ ସିଏ ସହନଶୀଳ। ମଇଁଷି ଦେଖୁନାହାନ୍ତି, ମଇଁଷି ଟିକେ ଆରମ୍ଭ ହେଲେ ସେ ଚାଲିଲା କେଉଁଠି ପାଣି ମଇଁଷିର କ୍ଷୀରଟା ମୋଟା, ଅନେକ ଲୋକ ବହୁତ ଭଲ ମିଠା କାରବାର ହୁଏ, କିନ୍ତୁ ତା ଦେହରେ ଗୋଟିଏ ଗୁଣ ଯେ ବଳ ହବ ଏଇଟା, ତାହେଲେ କ'ଣ ହବ? ବଳୁଆ ହେଲେ କ'ଣ କରିବ? ବାଡ଼ିଆ ବାଡ଼ି କରିବ, ଗାଁରେ କଳି କରିବ, କିଏ ଭୁଜ ଯାହାର ଭୁଜ ଅଧିକ ହବ ସିଏ ସମାଜ କଲ୍ୟାଣରେ ଆଉ ଲାଗିବ, ସେ ନିଜ ନିଜ ଭିତରେ ଯୁଦ୍ଧ କରିବ। ତେଣୁ ଆପଣ ବିଚାର କରନ୍ତୁ ଯେ ଆମେ କ'ଣ କରିବା ଦରକାର। ଏବେ ଦୈନନ୍ଦିନ ଜୀବନରେ ଆମେମାନେ ଯୋଉ ଘରେ ଖାଦ୍ୟ ଖାଉଛେ, ପନିପରିବା ଆମ ପାଖକୁ ଆସୁଛି, ସବୁଥିରେ ବିଷ, ବଜାରରେ ବିକ୍ରି ହେଉଥିବା ସବୁ ପନିପରିବାରେ ବିଷ, ଆମମାନଙ୍କର ଜମିରେ ଯୋଉ ସାର ପିଡ଼ିଆ ପକେଇଛେ ରାସାୟନିକ, ଖାଲି ତ ବିଷ, ଅମଳ ହେଲା ପରେ ପୁଣି ବିଷ। ଆପଣ ଦେଖନ୍ତୁ କଦଳୀ ସକାଳେ ସବୁଜ ଅଛି, ରାତିରେ ପାଚି ଯାଉଛି, ସେ କେତେ କ'ଣ ସ୍ପ୍ରେ ଦିଆହଉଛି, ସିଏ ପେଟକୁ ଗଲେ କରିବ କ'ଣ? ଆଜି ଦେଖନ୍ତୁ, ଆଗରୁ ଔଷଧ ଦୋକାନ ଏତେ ନଥିଲା, ଡାକ୍ତରଖାନା ନଥିଲା, ଏବେ ସହରରେ ଇତି ଡାକ୍ତରଖାନା, ପ୍ରତି ଗଳିରେ ଘରେ ଘରେ ରୋଗ। ସାଧାରଣ ଆପଣ ଯାହାକୁ ପଚାରିବେ ତା ଘରେ ଅଛି କ'ଣ ବାୟୁ ଦୋଷଠୁ ଏଇ ଯୋଉ ଡାଇବେଟିକ୍ସ ତ ଆଉ ରୋଗ କହୁନାହାନ୍ତି ଘରେ ସମସ୍ତଙ୍କୁ, ଅଧିକାଂଶ ଲୋକ ଭାଇ କ'ଣ କରିବ, ମିଠା ଦେଲେ ସେ ମନା କରିବେ, ନା ନା ଖାଉ ଖାଉ ଦିଅ, କାହିଁକିନା ସୁଗାର ଅଛି, ଡାଇବେଟିକ୍ସ ସାଧାରଣ, ଆଉ କିଡ଼ନୀ ଅନ୍ୟାନ୍ୟ ରୋଗ କ୍ୟାନ୍ସର ପର୍ଯ୍ୟନ୍ତ ବହୁତ ପରିମାଣରେ କାରଣ ଖାଦ୍ୟ କ'ଣ ରାସାୟନିକ। ଆମକୁ ଦୁଇଟା ମାନେ ଯୋଉ ହେଲା ସବୁଜ ବିପ୍ଳବ, ଗ୍ରୀନ୍ ରିଭଲ୍ୟୁସନ୍ ଆଉ ହ୍ୱାଇଟ୍ ରିଭଲ୍ୟୁସନ୍, ଦୁଗ୍ଧ ବିପ୍ଳବ, ଏଇ ଦୁଇଟା ବିପ୍ଳବ ନାଁରେ ଆମ ଚାଷୀମାନଙ୍କୁ ଆମ ଗୋପାଳକମାନଙ୍କ ମୁଣ୍ଡଟାକୁ ଖରାପ କରିଦିଆଗଲା, ଯଦ୍ୱାରା କି ଆମମାନେ ଦେଖନ୍ତୁ ଘରେ ଚାଷୀ ପାଖରେ ବିହନ ବି ନାହିଁ, ଦେଶୀ ବିହନ ବି ନାହିଁ, ଚାଷୀ ସବୁବେଳେ ନିର୍ଭରଶୀଳ ବ୍ଲକ ତହସିଲ ଉପରେ ଯେ ଆମକୁ ବିହନ ମିଳିଲାନି, ଆଉ ସେ ବିହନ ଆପଣ ପରବର୍ତ୍ତୀ ଥର ସେ ବିହନ ବି କେହି ତାକୁ ରଖିପାରିବେ, ପୁଣି ବିହନ ଆପଣଙ୍କୁ କିଣିବା ମାନେ ପରାଧୀନ, ଇଏ ବି ଗୋଟେ ସଡ଼କ। ତେଣୁ ଚାଷୀ ପାଖରେ ବିହନ, ଦେଶୀ ବିହନ ଆଉ ଦେଶୀ ଗୋବର ଗୋମୂତ୍ରର କୃଷି ଦ୍ୱାରା ଶରୀର ସୁସ୍ଥ ନିରୋଗ ନିରାମୟ ରହିପାରିବ, ସେ ବିଦ୍ୟାଟା ଆମଠୁ ଦୂରେଇ। ଏବେ ଆମେ ପୁନଃ ବିଚାର କରିବା, ଯଦି ଏ ରାଷ୍ଟ୍ର ସୁସ୍ଥ ନିରୋଗ ନିରାମୟ ପରବର୍ତ୍ତୀ ପିଢ଼ି ଚାହୁଁଛି, ତାହେଲେ ଆମକୁ ପୁଣି ଗୋବର ଗୋମୂତ୍ରକୁ ଆଦର କରିବାକୁ ପଡ଼ିବ, ଗୋବଂଶର ସୁରକ୍ଷା ଆଉ ସମ୍ବର୍ଦ୍ଧନ କରିବାକୁ ପଡ଼ିବ। ମାଟିରେ ଆପଣ ଦେଖନ୍ତୁ, ଯେଉଁମାନେ ଚାଷ କରୁଛନ୍ତି ରାସାୟନିକ ସାର ପିଡ଼ିଆ ପ୍ରୟୋଗ କରିଛନ୍ତି, ଆପଣ ଦେଖନ୍ତୁ ବିଲର ଉର୍ବରତା ନଷ୍ଟ ହେଇଯାଇଛି, ବିଲର ମାଟି ଟାଣ ହେଇଯାଇଛି, ହଁ କି ନାହିଁ? ଯେଉଁମାନେ ଚାଷ କରୁଛନ୍ତି ସେମାନେ ନିଶ୍ଚୟ ଜାଣିଛନ୍ତି ମାଟି, କାରଣ ସେଇ ଯେଉଁ ରାସାୟନିକ ୟୁରିଆ ଆଦି ସେ କ'ଣ କରନ୍ତି, ସେମାନେ ତଳେ ଥିବା ଉର୍ବର ତତ୍ତ୍ୱକୁ ଉପରକୁ ଟାଣି ଦିଅନ୍ତି, କିନ୍ତୁ ମାଟିଟାକୁ ନଷ୍ଟ କରିବ। କିନ୍ତୁ ଗୋବର ଆପଣ ଦେଖନ୍ତୁ, ଏଇଠି ଯଦି ଗୋଟେ ଗାଈ ଗୋବର କରିବ ଆଉ କାଲି ଆପଣ ତାକୁ ଉଠେଇବେ, ସେ ମାଟିଟା ଭୁରୁ ଭୁରୁ ହେଇଯାଇ କ୍ଷୀର ହେଇଯାଏନି, ତାମାନେ ମାଟିର ଖାଦ୍ୟ ଗୋବର, ଗୋବର ଆଉ ଗୋମୂତ୍ର ଜଳର ମାନେ ଆପଣ ଦେଖନ୍ତୁ, ବର୍ତ୍ତମାନ ଆପଣମାନେ ଶୁଣୁଛନ୍ତି ଯେ ସବୁଆଡ଼େ ଭୂତଳ ଜଳ ହ୍ରାସ ପାଉଛି, ଏ ଗୋବର ଗୋମୂତ୍ର ପ୍ରୟୋଗ ଯେଉଁଠି ହବ ସେଠି ଭୂତଳ ଜଳ ପୁନଃ ମାନେ ସଂସ୍ଥାପିତ ହେଇଯିବ। ତେଣୁ ଇଏ ଗୋଟେ ସର୍ବନିମ୍ନ ଏବେ ତିନୋଟି ଜିନିଷ ଆମେ ବିଚାର କରିବା, ଗୋଟିଏ ମାଟିର ଥିବା ଉର୍ବରତା ଆମକୁ ବୃଦ୍ଧି କରିବାକୁ ପଡ଼ିବ, ମାଟିର ଉର୍ବରତା କେମିତି ବୃଦ୍ଧି ହବ, ଗୋବର ଗୋମୂତ୍ରର ସଦୁପଯୋଗ ସ୍ୱାମୀଜୀ ଆପଣମାନଙ୍କୁ ଶିଖେଇବେ, କେମିତି ଆମେ ସଦୁପଯୋଗ କରିବା, କେମିତି ତାର ବ୍ୟବହାର ବୈଜ୍ଞାନିକ ପଦ୍ଧତିରେ କରିବା, ଆଉ ଦ୍ୱିତୀୟ ହେଲା ଏ ହେଲା ଏକ ଉର୍ବରତା। ଆପଣ ଦେଖନ୍ତୁ, ଦ୍ୱିତୀୟ ଆମକୁ ଜମିର ଜୈବ ବିବିଧତା ରକ୍ଷା କରିବାକୁ ପଡ଼ିବ, ଜୈବ ବିବିଧତା।

0: ନଷ୍ଟ ହେଇଯାଇଛି। ଆମେ ଯେତିକି ରାସାୟନିକ ସାର ଆଉ କୀଟନାଶକ ପ୍ରୟୋଗ କରିଛେ ଆମ ଜମିରେ କୌଣସି କୀଟ ଅଛନ୍ତି କି ଉପକାରୀ କରିବ? ଆପଣ ଦେଖନ୍ତୁ ଜିଆ ନାହିଁ, ବେଙ୍ଗ ନାହିଁ, ମୂଷା ଚୁଟୁଙ୍ଗୁରା ସବୁ ଗୁଡ଼ିକ କିଛି ନାହିଁ, ଗେଣ୍ଡା କିଛି ନାହିଁ, ପଙ୍କି ଫଙ୍କି କିଛି ନାହିଁ, ତ ପୁରା ବିଲ ଆପଣଙ୍କର ମରୁଭୂମି ଖାଇଯିବ। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଏବେ ଇସ୍ରୋର ଗୋଟେ ଫଟୋ ଉଠେଇଥିଲେ ଗତ କିଛି ବର୍ଷ ତଳେ, ସେ ଫଟୋର ଗବେଷଣା କରି ଜଣାଗଲା ଯେ ବର୍ତ୍ତମାନ ଭାରତ ବର୍ଷର ପାଖାପାଖି 25% ଜମି ମରୁଭୂମି ପାଳିପାରେ, 32% ଜମି ଏବେ କ୍ଷୟପ୍ରାପ୍ତ ଆଗକୁ ନଷ୍ଟ ହେଇଯିବ। ସେମିତି ଆଉ ଗୋଟିଏ ତଥ୍ୟ ରିପୋର୍ଟ ଆସିଥିଲା ଅନ୍ତରାଷ୍ଟ୍ରୀୟ ଏକ ପତ୍ରିକାରେ ଯେ ପୃଥିବୀର ସମଗ୍ର ପୃଥିବୀର ପାଖାପାଖି 38% ଜମି ମରୁଭୂମି ହେବାକୁ ଯାଉଛି। ଚିନ୍ତା କରନ୍ତୁ, ଆମେମାନେ ଶୁଣୁଥିଲେ ଫର ମରୁଭୂମି, ସାରା ମରୁଭୂମି, ଏବେ ଆମ ଜମି ଗୁଡ଼ାକ ମରୁଭୂମି ହେବାକୁ ଯାଉଛି। ତେଣୁ ଆଜିଠୁ ସାବଧାନ ହେବା। ଆମେ ଦୁଇଟା କଥା କହିଦେଲି ଆପଣଙ୍କୁ, ଗୋଟେ ଜମିର ଉର୍ବରତା, ଜୈବ ବିବିଧତା, ଆଉ ଗୋଟିଏ କଥା ହେଉଛି ତୃତୀୟ ପ୍ରସଙ୍ଗଟି, ଆମକୁ ଏ ପରିବେଶର ସୁରକ୍ଷା କରିବାକୁ ପଡ଼ିବ। ନିଶ୍ଚିତ ଭାବରେ ଆମକୁ ଗଛ ପତ୍ର ଲଗାଇବାକୁ ପଡ଼ିବ। ଗାଁ ଗାଁରେ ପୋଖରୀ ଥିଲା, ନଦୀ ଥିଲା, ଆଜି ନଦୀ ଅଧିକାଂଶ ନଦୀ ମୃତ ପ୍ରାୟ, ନଈରେ ପାଣି ନାହିଁ, ବର୍ଷା ଦିନେ ମାସେ ଦୁଇ ମାସ ପାଣି ଦେଖୁଛି ଆଉ ପାଣି ପ୍ରାୟ ନାହିଁ। ଗାଁ ମାନଙ୍କରେ ପୋଖରୀ ଥିଲା, ପୋଖରୀ ଗୁଡ଼ାକ ବ୍ୟବହାର ଉପଯୋଗୀ ଆଉ ପ୍ରାୟତଃ ନାହିଁ। ଆମେମାନେ କେହି ଚିନ୍ତାଶୀଳ ନୁହଁ ସେଥିପ୍ରତି। ଦିନକୁ ଦିନ ଗରମ ବଢ଼ୁଛି, ପରିବେଶ ପାଇଁ ଭାଷଣ ବହୁତ ଚାଲୁଛି ସାରା ଭାରତ, କାହିଁକି ପୃଥିବୀରେ ସବୁଠି ପରିବେଶ ସୁରକ୍ଷା ଏବେ ଗଲା ନା 5 ତାରିଖ ଗତ ମାସର, ମୋତେ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଡାକିଥିଲେ ଏଇ ଉପରେ କିଛି କଥା ରଖିବା ପାଇଁ। ଖାଲି ଭାଷଣ ଦେଲେ ପରିବେଶ ସୁରକ୍ଷା ହବ ନାହିଁ, ଆମକୁ ନିଜକୁ ହିଁ କରିବାକୁ ପଡ଼ିବ। ଏଇ ଯୋଉ ଗାଈ ଆଉ ଯୋଉ ଗୋଆଧାରିତ କୃଷି, ଏ ମଧ୍ୟ ଆପଣଙ୍କର ପରିବେଶ ସୁରକ୍ଷାର ଏକ ବଡ଼ ସହାୟକ ବିନ୍ଦୁ। ଆମେ ଖାଲି ଗଛ ଲଗେଇଲେ ବି ପରିବେଶ ସୁରକ୍ଷା ହେଇଯାଏ। ପାଣି ତ ଆପଣଙ୍କ ଗାଁର ପୋଖରୀଟା, ଆମେ ପିଲାଦିନେ ଆମ ଗାଁର ପୋଖରୀରୁ ଦଳ କାଢୁଥିଲୁ, ପିଲାଦିନେ ତେଲ ଲଗେଇବୁ ସୋରିଷ ତେଲ ଯାଇକି କାଢୁଥିଲୁ, ଆଜି ଗାଁ ପୋଖରୀ ଗୁଡ଼ାକ କ'ଣ ସମସ୍ତେ ଆମେ ସହରି ହେଇଗଲୁ, ଆଉ କେହି ଗାଁରେ ପୋଖରୀରେ ଆଉ କେହି ଗାଧୋଉ ନାହିଁ, ସମସ୍ତଙ୍କର ଟ୍ୟାପ୍ ଉତ୍ତାର ହେଇଗଲା, ଟ୍ୟାପ୍ ଖୋଲିଲେ ପାଣି ବାହାରିଲା, ଭୂତଳ ଜଳଟାକୁ ଅଧିକ ନଷ୍ଟ କଲା। ପୋଖରୀରେ ଏତେ ଲୋକ ଗାଧୋଉଥିଲେ ପାଣି ନଷ୍ଟ ହଉନଥିଲା, ପାଣିଟା ସେମିତି ପାଣି ରହୁଥିଲା, ସେଇ ପାଣିରେ ଆପଣ ଗାଧୋଇକି ଆସିଛନ୍ତି, ଚାଲୁଥିଲା ପାଣି, କିନ୍ତୁ ଏଠି କ'ଣ ହେଲା, ମାଟି ତଳୁ ଆମେ ଉଠେଇଲେ ଆଉ ନଷ୍ଟ କଲେ। ତେଣୁ ଏବେଠୁ ଆମେ ସାବଧାନ ହବା, ନଚେତ୍ ପ୍ରକୃତି ତାର ତାଣ୍ଡବ ଲୀଳା ଦେଖେଇ ଚାଲିଥିବ, ଆମ ଜୀବନ ଦୁର୍ବିସହ ହେଇଯିବ।
1: ହଉ, ଆଲୋଚନା ତ ବହୁତ କଥା ହେଲା, ଏଥର ଗୋଟେ ଗୀତ ଶୁଣିବା ଆସ ଆଉ।

0: ଆଜି ତ ଆମର ଚାଷବାସ କାର୍ଯ୍ୟକ୍ରମର ସମୟ ଅବଧି ସରିଆସିଲାଣି, ତେବେ ଆମର ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଚିଠି ଦେବା ପାଇଁ ଅନୁରୋଧ କରିବା ଆଉ।
1: ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
2: ପୁଣି ଥରେ ଶ୍ରୋତା ବନ୍ଧୁ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣାଇ ଆଜିକା କାର୍ଯ୍ୟକ୍ରମକୁ ଏଇଠି ରଖିବା।
1: ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ ଚାଷବାସ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଥିଲେ ଶୁଭେନ୍ଦୁ କୁମାର ବେହେରା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ସତ୍ୟାନନ୍ଦ ସେଜପଡ଼ା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା ସୁବିଧା ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
1: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
0: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?
1: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ, ପୁଲିସ ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ, ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ, ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ, ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ ହେବ, ଶ୍ରଦ୍ଧାଳୁ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ କେମିତି ସବୁ ପ୍ରକାର ବ୍ୟବସ୍ଥା କରାଯିବ, ଏହାକୁ ନେଇକି ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
0: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଦିନର ଯଦି ଠିକ୍ ସମୟରେ ସବୁ ନୀତି ନିର୍ଘଣ୍ଟ ପ୍ରଭୁଙ୍କର ହୁଏ ତେବେ କାର୍ଯ୍ୟ ସବୁ ସୁରୁଖୁରୁରେ ହେବ, ରଥ ଟଣା ସରିବ, ସେଥିପାଇଁ କିଛି ବିଶେଷ ଯୋଜନା କରାହେଇଛି ଏଥର?
1: ଦେଖନ୍ତୁ, ଆମର ନୀତିକାନ୍ତିକୁ ନେଇକି ଆମେ ଆମର ଯେଉଁ ଛତିଶା ନିଯୋଗ ମିଟିଂ ହୁଏ ସେଠାରେ ମଧ୍ୟ ଆମେ ବିଶେଷ ଭାବରେ ସବୁ ଜିନିଷ ସେବାୟତ ବନ୍ଧୁମାନଙ୍କ ସହିତ ଆମେ ଆଲୋଚନା କରିଛୁ। ଏହା ସହିତ ଆମର ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ତରଫରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ, ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ହେବ, ସମସ୍ତ ସେବାୟତ ବନ୍ଧୁମାନଙ୍କ ସହିତ ଆମର ସମନ୍ୱୟ ରହିବ, ତାହେଲେ ଏହି ନୀତିକାନ୍ତି ସମୟରେ ହେବ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କାର୍ଯ୍ୟ ହୋଇଥାଏ। ତେଣୁ ଆମେ ମହାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରୁଛୁ କି ଯାହା ସବୁ ନୀତିକାନ୍ତି ଅଛି ତାହା ଯେମିତି ଆମର ଯାହା ବି ପ୍ରଚେଷ୍ଟା ଅଛି ତାହାକୁ ଯେମିତି ଠିକ୍ ଭାବରେ ପରିଚାଳନା କରାଯାଉ।
0: ତେବେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି, ଏ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ଶ୍ରଦ୍ଧାଳୁ ମଧ୍ୟ ଆହୁରି ବଢ଼ିବେ, ଯେ ଶ୍ରଦ୍ଧାଳୁମାନେ ପୁରୀ ଆସିବେ ଏବଂ ପୁରୀରେ ସେମାନେ ରହିବେ, କେଉଁଠି ଖାଇବେ, କିଭଳି ଦର୍ଶନ କରିବେ, କେଉଁଠି ଗାଡ଼ି ରଖିବେ, କିଭଳି ଖାଦ୍ୟ ଖାଇବେ, ଠିକ୍ସେ ଜଳ ଯୋଗାଣ ସେମାନଙ୍କ ପାଇଁ ହେବ, ଏସବୁ ବ୍ୟବସ୍ଥା କିଭଳି ଭାବରେ କରାଯାଇଛି?
1: ନିଶ୍ଚିତ ଭାବରେ ଯେମିତି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି, ଏହାକୁ ନେଇକି ଆମେ ବହୁତ ବଡ଼ ଲେବୁଲରେ ଆମେ ଏଥରକ ଆରେଞ୍ଜମେଣ୍ଟ କରିଛୁ। ଆମର ବିଭିନ୍ନ ଜାଗାରେ ପାର୍କିଂ ସ୍ପେସେସ୍ ଆମେ ଆଇଡେଣ୍ଟିଫାଇ କରୁଛୁ ଏଥରକ, ଗତ ବର୍ଷ ଅପେକ୍ଷା ଏଥରକ ଆହୁରି ଆଡିସନାଲ ପାର୍କିଂ ସ୍ପେସ୍ ଆଇଡେଣ୍ଟିଫାଇ କରୁଛୁ। ତା ଛଡ଼ା ବ୍ୟାପକ ଭାବରେ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ପୁଲିସର ମୁତୟନ କରାହୋଇଛି ଏଥରକ, କେବଳ ଆମର ଷ୍ଟେଟ୍ ପୁଲିସ ନୁହଁ, ଆମର ବିଭିନ୍ନ ବାଟାଲିୟନ୍ସ ତଥା ଆମର ସେଣ୍ଟ୍ରାଲ ଆର୍ମ ପୁଲିସ ଫୋର୍ସ ତଥା ବିଭିନ୍ନ ଫୋର୍ସ ଅଛନ୍ତି, ଯେମିତି ରାପିଡ୍ ଆକ୍ସନ ଫୋର୍ସ ହେଉ, ଏନ୍ଏସ୍ଜି ହେଉ, ସମସ୍ତେ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବିଭିନ୍ନ ଜାଗାରେ ତାଙ୍କୁ ମୁତୟନ କରାଯାଇଛି। ଏହା ସହିତ ଆମର କଣ୍ଟ୍ରୋଲ ରୁମ୍ ରହିଛି, ଯେଉଁଠିକି କୌଣସି ବି ଇମ୍ପୋର୍ଟାଣ୍ଟ ଇସ୍ୟୁ ଯେତେବେଳେ ଆସିବ ସେତେବେଳେ ଆମେ କେମିତି ଠିକ୍ ଭାବରେ କମ୍ୟୁନିକେଟ୍ କରିପାରିବା, ଠିକ୍ ଭାବରେ କନ୍ସର୍ଣ୍ଣ ଡିପାର୍ଟମେଣ୍ଟକୁ ଜଣାଇପାରିବା, ଏସବୁ ଜିନିଷ ଆମେ ବ୍ୟବସ୍ଥା କରିଛୁ। ସୋ ଦ୍ୟାଟ୍ ଆମର ଶ୍ରଦ୍ଧାଳୁଙ୍କ ନମ୍ବର ଯେତେବେଳେ ବଢ଼ିବ ସେତେବେଳେ ଆମେ ଆମର ବ୍ୟବସ୍ଥାଟିକୁ ସେହି ଅନୁସାରେ ପ୍ଲାନିଂ କରିବା। ଏହା ସହିତ ରେଲୱେ ଡିପାର୍ଟମେଣ୍ଟ, ଏନ୍ଏଚ୍ଏଆଇ ତଥା ଅଲଗା ସବୁ ଟ୍ରାନ୍ସପୋର୍ଟେସନ, କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟେସନ ଡିପାର୍ଟମେଣ୍ଟ ସମସ୍ତଙ୍କ ସହିତ ଆମେ ସମନ୍ୱୟ ରଖିଛୁ, ଯେମିତିକି ଆମକୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ତାଙ୍କ ଇନ୍ଫର୍ମେସନ ଆମକୁ ଆଗରୁ ମିଳିବ ଏବଂ ସେହି ହିସାବରେ ଆମେ ଆମର ବ୍ୟବସ୍ଥା କରିବା।
0: ନିଶ୍ଚିତ ଭାବରେ ଯେତେବେଳେ ରୁଣ୍ଡ ହେବେ ଆମର ଶ୍ରଦ୍ଧାଳୁ, ଦୁର୍ଘଟଣା ନ ଘଟିବ ତ କହିହେବନି, ତେବେ ଯଦି କିଛି ହୁଏ ସେଥିପାଇଁ ତତ୍କ୍ଷଣାତ୍ କ'ଣ ବ୍ୟବସ୍ଥା କରିବା ପାଇଁ କ'ଣ କିଛି ବିଶେଷ ବ୍ୟବସ୍ଥା କରାହେଇଛି?
1: ଦେଖନ୍ତୁ, ଆମର ହାଇୱେ ପାଟ୍ରୋଲଠୁ ଆରମ୍ଭ କରି ପୁରା ଆମର କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଆମେ ସବୁ ଆୱେର୍ନେସ୍ କ୍ୟାମ୍ପେନ୍ ବି ଚଲେଇଛୁ, ବିଭିନ୍ନ ଆଡଭାଇଜରିଜ୍ ଆସୁଛି। ଏଥରକ ଆମର ପାଖାପାଖି 65 ସ୍ଥାନରେ ଆମର ଏଲ୍ଇଡି ସ୍କ୍ରିନ୍ସ ଲାଗୁଛି, ଏଲ୍ଇଡି ସ୍କ୍ରିନ୍ ଗୁଡ଼ିକରେ ଆମେ ଏସବୁ ଆଡଭାଇଜରିଜ୍ ସବୁ କଣ୍ଟିନ୍ୟୁଅସ୍ଲି ଚଲେଇବା। ତା ଛଡ଼ା ଯେଉଁ ବର୍ଷାର ସମ୍ଭାବନା ରହୁଛି ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ, ଫାୟାର ଡିପାର୍ଟମେଣ୍ଟ ସହିତ ମିଶିକି ମ୍ୟୁନିସିପାଲ କର୍ପୋରେସନର ଅଫିସିଆଲ୍ସ ପାଖାପାଖି 33 ସ୍ଥାନ ଆଇଡେଣ୍ଟିଫାଇ କରିଛନ୍ତି ଯେଉଁଠିକି ୱାଟର ଲଗିଂ ଟାଇପ୍ ସିଚୁଏସନ୍ ହୋଇପାରେ, ସେସବୁ ସ୍ଥାନରେ ହାଇ ପାୱାର ପମ୍ପସ୍ ଲଗା ହେବ। ସୋ ଦ୍ୟାଟ୍ ଆମେ ଜଳ ନିଷ୍କାସନ

0: କରିପାରିବା ଏବଂ ଏହା ସହିତ ଯଦି ଗ୍ରୀଷ୍ମ ତାପ ବା ଗୁଳୁଗୁଳି ହୁଏ ତା ପାଇଁ ବି ଆମେ ବିଶେଷ ଆମେ ବ୍ୟବସ୍ଥା କରିଛୁ। ସେଠାରେ ଆମର ଯେଉଁ ଫର୍ଷ୍ଟ ଏଡ୍ ସେଣ୍ଟର୍ସ ଆଉ 8ଟି ଯେଉଁ ଟେମ୍ପୋରାରୀ ହସ୍ପିଟାଲ୍ସ ଆମର ହେଉଛି ସେଠାରେ ଡକ୍ଟର୍ସ ମାନେ ରହିବେ ଏବଂ ଇମିଡିଏଟ୍ଲି ଆମର ଭଲେଣ୍ଟିୟର୍ ମାନଙ୍କ ସାହାଯ୍ୟରେ ସେମାନେ ତାଙ୍କର ଚିକିତ୍ସା କରିବେ। ସବୁ ଜାଗାରେ ଆମେ ପାନୀୟ ଜଳ ସହିତ ଓଆର୍ଏସ୍ର ବି ବ୍ୟବସ୍ଥା ରଖୁଛୁ, ତେଣୁ କୌଣସି ଜାଗାରେ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆମ ଟିମ୍ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ। ପୋଲିସ ଡିପାର୍ଟମେଣ୍ଟ ତଥା ଫାୟାର ଡିପାର୍ଟମେଣ୍ଟ ତରଫରୁ ମଧ୍ୟ କ୍ରାକ୍ ଟିମ୍ସ ରହୁଛନ୍ତି, ଯେଉଁମାନଙ୍କ ହାତରେ ଅକ୍ସିଜେନ୍ କ୍ୟାନିଷ୍ଟର ରହୁଛି। କାହାକୁ ଯଦି ଅଣନିଶ୍ୱାସୀ ଲାଗୁଛି ବା ହାଲିଆ ଲାଗୁଛି ତାଙ୍କୁ ଇମିଡିଏଟ୍ଲି ଆମେ ଅକ୍ସିଜେନ୍ ଦେଇପାରିବା ଏବଂ ତାଙ୍କୁ ନର୍ମାଲ କଣ୍ଡିସନକୁ ଆଣିପାରିବା। ତ ଏହିସବୁ ବ୍ୟବସ୍ଥା ଆମେ ଆମ ତରଫରୁ ଏଥରକ ବ୍ୟାପକ ଭାବରେ କରିଛୁ।
1: ତେବେ ଭକ୍ତମାନଙ୍କୁ ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେବା ଏବଂ ଭକ୍ତମାନଙ୍କର କିଛି ସମସ୍ୟା ହେଲେ ସେ ପ୍ରଶାସନ ସହିତ କନେକ୍ଟ ହେବେ, ସେଥିପାଇଁ ଆଗେ ସବୁ ସୂଚନା କେନ୍ଦ୍ର ହେଉଥିଲା, ଏବେ ତ ସୋସିଆଲ ମିଡ଼ିଆ ଯୁଗ, ଏଆଇ ଯୁଗ, ସେ ଦୃଷ୍ଟିରୁ ପ୍ରଶାସନ କିଭଳି ଭାବରେ ନିଜକୁ ଏଥର ଅପଡେଟେଡ୍ କରି ରଖିଛି?
0: ଦେଖନ୍ତୁ, ଏଥରକ ସୂଚନାକୁ ଆମେ କେମିତି ପ୍ରସାରିତ କରିବୁ ତାକୁ ଆମେ ସୋସିଆଲ ମିଡ଼ିଆ ଉପରେ ଏଥରକ ବହୁତ ଅଧିକା ଧ୍ୟାନ ଦେଇଛୁ। ସୋସିଆଲ ମିଡ଼ିଆରେ ଆମର ବେସିକାଲି ସବୁ ଯେଉଁ ଆମର ପ୍ରତ୍ୟେକ ଦିନର ଯାହା ଘଟଣା ରହୁଛି, ପ୍ରତ୍ୟେକ ଦିନର ନୀତି ଯାହା ରହୁଛି, ତା ଛଡ଼ା ଆମର ଯେଉଁ ସବୁ ପ୍ରିପାରେଟରୀ ଆକ୍ଟିଭିଟିସ୍ ରହୁଛି ବିଭିନ୍ନ ଡିପାର୍ଟମେଣ୍ଟର, ସେଗୁଡ଼ାକୁ ସବୁ ଆମେ ଜଣାଉଛୁ। ଏହା ଛଡ଼ା ଆମେ ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫ୍ୟାସିଲିଟି ହେଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହେଉ କିମ୍ବା ଟଏଲେଟ୍ର ଫ୍ୟାସିଲିଟି ହେଉ ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। କ୍ୟୁଆର୍ କୋଡ୍ ବେସ୍ଡ ସିଷ୍ଟମ ମଧ୍ୟ କରାହୋଇଛି, ଯେଉଁଠିକି ଇଜିଲି ଜଣେ କ୍ୟୁଆର୍ କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ୍ ଫୋନ୍ରେ ସବୁ ଡିଟେଲ ଡାଟା ସେ ପାଇପାରିବେ। ତାହା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି ଏସ୍ଆର୍ସିଙ୍କ ଅଫିସ୍ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡ଼ଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ ଟିଭି ସ୍କ୍ରିନ୍ସ ଚାରିଆଡ଼େ ଲାଗୁଛି ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନ୍ଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡ଼ିଆ ଆଉ ଆମର ଡିଜିଟାଲ ମିଡ଼ିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିସ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନ୍ଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
1: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେ ଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହେଉ, ବଡ଼ଦାଣ୍ଡ ହେଉ, ସାଇ ଗଳିକନ୍ଦି ହେଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
0: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତ ସାନିଟେସନ୍ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି CND ୱେଷ୍ଟ ଯେଉଁଟାକି ରହୁଛି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍ଟେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ 2-3 ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି। ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ ଟିମ୍ ବି ଅଛନ୍ତି, ସେମାନେ ଗାଈ ଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହୋଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାହୋଇଛି ସାନିଟେସନ ମେଣ୍ଟେନ୍।
1: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ, ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହେଇଛି କି?
0: ନିଶ୍ଚିତ ଭାବରେ ଆମର DSSO ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି, ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ NGOs ଆଣ୍ଡ ଭଲେଣ୍ଟିୟର ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
1: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତି ରଥଯାତ୍ରାରେ, ଏତେ ବଡ଼ 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହେବ, ତେବେ ତା ସହିତ NGO ଏବଂ ସାଧାରଣ ଜନତା, ପୁରୀବାସୀ, ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ, ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
0: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜ୍ରେ ଆମ ସହିତ କୋପରେଟ୍ କରିଛନ୍ତି।

0: ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି, କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି ଲୋକାଭିମୁଖୀ କରିପାରିବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ କରିପାରିବା। ତାଛଡ଼ା ପ୍ରତ୍ୟେକ ଆଡଭାଇଜରିକୁ ସେମାନେ ସବୁ ସମୟରେ ମାନି ଚାଲିଛନ୍ତି ଏବଂ ଆଗକୁ ମଧ୍ୟ ମୁଁ ଆଶା କରେ, ଆଉ ସମସ୍ତଙ୍କୁ ମୋର ଅନୁରୋଧ ମଧ୍ୟ ରହିବ କି ରଥଯାତ୍ରା ସମୟରେ ସମସ୍ତେ କୋପରେଟ୍ କରିବେ।
1: ଜଗନ୍ନାଥଙ୍କର କୃପାରୁ ଏଥର ରଥଯାତ୍ରା ଭଲରେ ହେଉ ଆମେ ତ ନିଶ୍ଚୟ କାମନା କରିବା। ତେବେ ଯାଉ ଯାଉ ଆପଣ ଶ୍ରୋତାବନ୍ଧୁମାନଙ୍କୁ କ'ଣ ଶେଷ ମେସେଜ ଦେବେ ଏଥର ରଥଯାତ୍ରାକୁ ଆଖି ଆଗରେ ରଖି?
0: ଦେଖନ୍ତୁ, ଏହା ହେଉଛି ଏକ ମହାନ ପର୍ବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା। ଏଠାରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ ଏବଂ ଆମର ଯାହା ସବୁ ଆଡଭାଇଜରିଜ୍ ଅଛି, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ପୁଲିସ ଆଡମିନିଷ୍ଟ୍ରେସନ, ହେଲ୍ଥ ଡିପାର୍ଟମେଣ୍ଟ, ସମସ୍ତଙ୍କର ଏସବୁ ଆଡଭାଇଜରିଜ୍କୁ ମାନିକି ଆସନ୍ତୁ ଏବଂ ନିଶ୍ଚିତ ଭାବରେ ଏହି ରଥଯାତ୍ରା 2026ରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଆନ୍ତୁ।
1: ଧନ୍ୟବାଦ ସାର୍, ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀ ମାଧ୍ୟମରେ ଶ୍ରୋତାମାନଙ୍କୁ ଏହି ମୂଲ୍ୟବାନ ସୂଚନା ଦେଇଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସଫଳ ହେଉ, ଏହା ହିଁ ଆମର ପ୍ରାର୍ଥନା।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଏତେବେଳେ ସେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ଏଜେଣ୍ଟ ବିନୋଦ, ଦ୍ୱୈତ କଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଅରିଜିତ ସିଂ।

0: ଶ୍ରୋତା ବନ୍ଧୁ ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଏଜେଣ୍ଟ ବିନୋଦ ଆଲବେଲା ଏବଂ ଅର୍ଜୁନ ପଣ୍ଡିତ କଥାଚିତ୍ର କିଛି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30 ଆରମ୍ଭ କରୁଛୁ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଉପସ୍ଥାପନାରେ ବିନୋଦିନୀ ପାତ୍ର। ହେଲେ ଶୁଣିପାରିବା ଏହି ବିଜ୍ଞାପନ ପରେ ପରେ।
1: ହଁ ଭାଇ କିଆଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ।

କେନ୍ଦ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିପି ନଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ୍ ଆପ୍। ଏହାକୁ ଆପଣ ଗୁଗୁଲ୍ ପ୍ଲେ ଷ୍ଟୋର୍ ଅଥବା ଆପଲ୍ ଷ୍ଟୋର୍ରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।

ରହିଛି ଅରଣ୍ୟ ସମ୍ପଦ। ଓଡ଼ିଶାର ପ୍ରାୟ 46,000 ବର୍ଗ କିଲୋମିଟର ବ୍ୟାପୀ ଅରଣ୍ୟ ପରିପୂର୍ଣ୍ଣ। ଆଉ ଏହି ଅରଣ୍ୟ ସମ୍ପଦକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ସଂରକ୍ଷିତ, ସୁରକ୍ଷିତ ଓ ଶ୍ରେଣୀ ବିଭାଗ ବହିର୍ଭୂତ। ସଂରକ୍ଷିତ ଅରଣ୍ୟ ସରକାରୀ କର୍ତ୍ତୃତ୍ୱାଧୀନ ଥିବା ସମୟରେ ସୁରକ୍ଷିତ ଅରଣ୍ୟ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ, ଏବଂ ଗାଁ ମଫସଲରେ ଥିବା ଛୋଟ ଛୋଟ ବଣ ଓ ତୋଟାଗୁଡ଼ିକ ଶ୍ରେଣୀ ବିଭାଗ ବହିର୍ଭୂତ ଅରଣ୍ୟ। ଜଙ୍ଗଲରୁ ବେତ, ବାଉଁଶ, କରଞ୍ଜ, ଅଁଳା, କେନ୍ଦୁ ମଧ୍ୟ ମିଳେ। ସତରେ ଅରଣ୍ୟ ପ୍ରକୃତରେ ସମ୍ପଦ। ଏହି ସମ୍ପଦ ଦ୍ୱାରା ଆମ ଓଡ଼ିଶା ସରକାର ବହୁ ପରିମାଣରେ ପୁଞ୍ଜି ଯୋଗାଡ଼ କରିଥାନ୍ତି। ଅଟକଳରୁ ଜଣାଯାଏ ପ୍ରତିବର୍ଷ 108 କୋଟି ଟଙ୍କାର ଦ୍ରବ୍ୟ ଅରଣ୍ୟରୁ ସଂଗୃହୀତ ହୋଇଥାଏ। ଅରଣ୍ୟରୁ ମିଳୁଥିବା କାଠ ଗୃହ ଉପକରଣ ନିର୍ମାଣରେ ବ୍ୟବହୃତ ହେଉଥିବା ବେଳେ ବାଉଁଶ ମଧ୍ୟ ଗୃହ ନିର୍ମାଣ ଓ କାଗଜାଦି ପଦାର୍ଥ ପ୍ରସ୍ତୁତିରେ ଆବଶ୍ୟକ ହୋଇଥାଏ। ଅରଣ୍ୟରୁ ମିଳୁଥିବା ବେତରେ ବର୍ତ୍ତମାନ ସୁନ୍ଦର ସୁନ୍ଦର ଚେୟାର, ସୋଫା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣମାନ ପ୍ରସ୍ତୁତ ହେଉଛି। ଅଁଳା, ବାହାଡ଼ା, ହରିଡ଼ା ଓ ଅନ୍ୟାନ୍ୟ କେତେକ ଅରଣ୍ୟରେ ମିଳୁଥିବା ଦୁର୍ମୂଲ୍ୟ ପତ୍ର ଦ୍ୱାରା ବିଭିନ୍ନ ପ୍ରକାର ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ ହୋଇଥାଏ। ଶାଳପତ୍ର ବର୍ତ୍ତମାନ ଭୋଜି ଭାତରେ ପ୍ରଚୁର ପରିମାଣରେ ଆବଶ୍ୟକ ହେଉଥିବା ସମୟରେ ତାର ମଞ୍ଜିରୁ ତେଲ ଉତ୍ପାଦନ କରାଯାଇ ବିକ୍ରି ହେଉଛି। ଓଡ଼ିଶାରେ ପ୍ରଚୁର ପରିମାଣରେ କେନ୍ଦୁ ଗଛ ରହିଥିବାରୁ ଏହାର ପତ୍ର ବିଡ଼ି ତିଆରି ପାଇଁ ବିକ୍ରି କରାଯାଇ ବହୁ ଅର୍ଥ ମିଳୁଛି। ଅରଣ୍ୟରୁ ଉପଲବ୍ଧି ବିଭିନ୍ନ ପଶୁପକ୍ଷୀଙ୍କର ଚମଡ଼ା ଆମର ଯାବତୀୟ କାର୍ଯ୍ୟରେ ବ୍ୟବହାର ହୋଇଥାଏ। ଚମଡ଼ା କଷିବା ନିମିତ୍ତ ସୁନାରୀ ଛେଳିର ଆବଶ୍ୟକ ହୋଇଥାଏ, ଏହା ମଧ୍ୟ ଅରଣ୍ୟରୁ ମିଳିଥାଏ।

ତେବେ ଶ୍ରୋତା ବନ୍ଧୁ, ଆଜି ଆମେ ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରେ ଥିବା ପର୍ଯ୍ୟଟନ ସ୍ଥାନମାନଙ୍କରେ ପ୍ରାକୃତିକ ଐତିହ୍ୟସ୍ଥଳୀର ସ୍ୱୀକୃତି ହାସଲ କରିଥିବା କେତୋଟି ପାର୍ବତ୍ୟାଞ୍ଚଳର ଗୁରୁତ୍ୱ ବିଷୟରେ ଆଲୋଚନା କରିବା।

ଆକୃଷ୍ଟ କରିବା ଏବଂ ପ୍ରକୃତି ଶିବିର ସ୍ଥାପନର ବ୍ୟବସ୍ଥା କରିଛନ୍ତି। ଏଠାକାର ପାହାଡ଼ିଆ ଅଞ୍ଚଳରେ ଆଦିମ ଲାଞ୍ଜିଆ ସୌରା, ଶୁଦ୍ଧ ସୌରା, ଭୀମ ସୌରାଙ୍କ ସହ କନ୍ଧ, ଗଡ଼ବା, ଲୋଧା ପରି ଜନଜାତି ସମ୍ପ୍ରଦାୟମାନେ ବହୁ କାଳରୁ ପ୍ରାକୃତିକ ଭାବେ ବସବାସ କରିଆସୁଛନ୍ତି। ଏହି ଜଙ୍ଗଲ ଅଧିବାସୀମାନଙ୍କର ଜୀବନ ଜୀବିକା ଅନେକାଂଶରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ତେବେ ଶ୍ରୋତାବନ୍ଧୁ, ବହୁବିଧ ମହତ୍ତ୍ୱର ଅଧିକାରୀ ତଥା ପ୍ରାକୃତିକ ସମ୍ପଦର ଗନ୍ତାଘର ରୂପେ ପରିଗଣିତ ମହେନ୍ଦ୍ରଗିରି ପର୍ବତମାଳା ପର୍ଯ୍ୟଟନ ସ୍ଥଳରେ ବହୁ ମାନବୀୟ ହସ୍ତକ୍ଷେପ ଏବଂ ଅତ୍ୟଧିକ ଚାପଗ୍ରସ୍ତ ହେବା ଫଳରେ ଦ୍ରୁତ ଅବକ୍ଷୟ ଦିଗରେ ଅଗ୍ରସର ହେଉଛି। ତେଣୁ ଏସବୁ ପ୍ରତି ଆମେ ସମସ୍ତେ ସଚେତନ ହେବା ଦରକାର। ଏହାକୁ ପ୍ରତିହତ କରି ଏହି ଜଙ୍ଗଲ ପରିସଂସ୍ଥାର ସଂରକ୍ଷଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଏହା ସହିତ ଏହାର ସଂରକ୍ଷଣ ଉଦ୍ଦେଶ୍ୟରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ପ୍ରକୃତି ଓ ଆଧ୍ୟାତ୍ମିକତା ଏବଂ ଇତିହାସରେ ଏହି ଗୁରୁତ୍ୱପୂର୍ଣ୍ଣ ମିଳନସ୍ଥଳୀକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେବେ ଏହିସବୁ ପ୍ରକୃତି ରୂପା ପର୍ବତ ଅଞ୍ଚଳଗୁଡ଼ିକର ସୁରକ୍ଷା ପ୍ରଦାନ କରିବା ସହିତ ସଂରକ୍ଷଣ ନିମନ୍ତେ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିବା ଏକାନ୍ତ ପ୍ରୟୋଜନୀୟ। ପ୍ରକୃତିର ଏସବୁ ଅବଦାନକୁ ସୁରକ୍ଷିତ ରଖିଲେ ପରବର୍ତ୍ତୀ ପିଢ଼ି ଏହାର ସୌନ୍ଦର୍ଯ୍ୟ ଏବଂ ସମ୍ପଦକୁ ଉପଭୋଗ କରିବାର ସୌଭାଗ୍ୟ ହାସଲ କରିପାରିବ। ତେବେ ଆଜି ତ ସମୟ ହୋଇଯାଇଛି, ଏଇଠି ରଖୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ ଉପସ୍ଥାପନା ଥିଲେ ବିନୋଦିନୀ ପାତ୍ର। ଆରମ୍ଭ କରୁଛୁ ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣନ୍ତୁ ଡର କଥାଚିତ୍ର ଗୀତ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ହରିହରନ୍।

0: केवल खबर पूरी खबर।
1: आपण माने कार्यक्रम सुनछन्ते आकाशवाणी कटक केन्द्ररु।
2: नमस्कार, वर्तमान मुख्य संवाद सह मुँ लहरिका पटनायक। ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସ ଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି ବୋଲି କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଖୋଲା ରେଳବାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ପରିବହନ କରାଯିବ ଫ୍ଲାଇଆସ୍। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଭିଡ୍ 19କୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସମୀକ୍ଷା ବୈଠକ ଆୟୋଜିତ। ରାଜ୍ୟ ସରକାର କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। କଟକରେ ଲୋକାର୍ପିତ ହେଲା ରାଜ୍ୟର ସର୍ବବୃହତ୍ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍କାର୍ଟ ଲାଇବ୍ରେରୀକୁ ଉଦ୍ଘାଟନ କଲେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଶ୍ରୀକ୍ଷେତ୍ରରେ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ପ୍ରତିପଦା ତିଥିରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଉଭା ଯାତ୍ରା। ଗୁରୁବାର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ। 6 ନୂଆ ପାର୍କିଂସ୍ଥଳୀକୁ ମିଶାଇ କରାଯାଇଛି ମୋଟ 30 ପାର୍କିଂ ସ୍ଥାନ। ଭକ୍ତଙ୍କ ସହାୟତା ପାଇଁ ସ୍ଥାପନ କରାଯାଇଛି 73 ଟ୍ରାଫିକ୍ ଏଡ୍ ପୋଷ୍ଟ। ଲଗାଣ ବର୍ଷା ଯୋଗୁଁ ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସବୁ ସ୍କୁଲ ଛୁଟି ନେଇ ଘୋଷଣା କଲେ ଜିଲ୍ଲାପାଳ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାଲା, ପରିବେଷଣ କରୁଛନ୍ତି ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀମାନେ।
1: ବୋଲ ମନ ନାରାୟଣ ସ୍ୱାମୀ କି।

ପରମ୍ବ୍ରହ୍ମଙ୍କର ଅଂଶବତାର ଦଶବତାର ବିଭିନ୍ନ ଯୁଗରେ ବିଭିନ୍ନ ଅବତାର ଗ୍ରହଣ କରିଥିଲେ। ସେଇ ଦଶବତାର ମଧ୍ୟରୁ ପ୍ରସଙ୍ଗରେ ଆସୁଛି ଆମର ଆଶୀର୍ବାଦ ଶ୍ଳୋକ ମାଧ୍ୟମରେ ବନାଯାଉ। ବନ ଅର୍ଥ ଜଳ, ଜଳରୁ ଦୁଇ ଜୀବ ସୃଷ୍ଟି ହେଇଥିଲେ ମତ୍ସ୍ୟ ଏବଂ କଚ୍ଛପ ଅବତାର, ସେ ମଧ୍ୟ ପ୍ରଭୁ। ପୁନଶ୍ଚ ବନାଯାଉ, ବନ ଅରଣ୍ୟ ମଧ୍ୟରୁ ଯୋଡ଼ିଏ ଜନ୍ମ ହେଇଥିଲେ ଶୁକର ବା ବରାହ, ସେ ମଧ୍ୟ ଅବତାରୀ ପୁରୁଷ। ନରସିଂହ, ସିଂହ ନିଶ୍ଚୟ ବଣର ମଧ୍ୟ। ଖର୍ବ ଅର୍ଥ ବାମନ, ବାମନ ଅବତାରୀ। ତ୍ରିରାମୀ, ସୂର୍ଯ୍ୟବଂଶ ଉଦ୍ଭବ ଦଶରଥ ଆତ୍ମଜ, ପରମ୍ବ୍ରହ୍ମ ଶ୍ରୀରାମ। ଦ୍ୱିତୀୟରେ ଯମଦଗ୍ନିଙ୍କ ପୁଅ ପରଶୁରାମ। ତୃତୀୟରେ କୃଷ୍ଣଙ୍କର ବଳରାମ। ଏଇ ଦଶ ସକୃପ କୃପାଳୁ ଅବତାର, ଦୟାଳୁ ଅବତାର ବୁଦ୍ଧ ଦେବଙ୍କର। ଶେଷରେ ଅକୃପ ଅବତାର ମେଷ ସଂହାରଣ ନିମିତ୍ତ କଳିଯୁଗରେ ଦୁଷ୍ଟମାନ ପ୍ରତି ଦୟା କେବେ ତାଙ୍କ ରହିବ ନାହିଁ, କୃପା ରହିବ ନାହିଁ। ଏଇଭଳି ଦଶବତାରୀ ପ୍ରଭୁ ବିଶ୍ୱର ମଙ୍ଗଳ କରନ୍ତୁ। ସତ୍ୟ ଶାନ୍ତି ଦୟାକ୍ଷମ ସମସ୍ତଙ୍କର ସ୍ଥାନ ଦେଇ ଦିଅନ୍ତୁ। ଅଖଣ୍ଡ ଭାରତର ଏକତା ବଜାୟ ରଖନ୍ତୁ। ବିଶ୍ୱବାସୀଙ୍କର ମଙ୍ଗଳ ହେବ ବୋଲି ଦେଖ।

ଅମୃତ ତୁଲ୍ୟ ଯେ ପ୍ରଭୁଙ୍କର ନାମ, ଶ୍ରଦ୍ଧାରେ ଭଜନ କଲେ, ଶ୍ରଦ୍ଧାରେ ଶୁଣିଲେ, ମନନ କଲେ କଳିଯୁଗ କଳିସ କାଳିମାରରେ ସୀତ ମୁକ୍ତି ମିଳିବ, ଏହା ଅନସ୍ୱୀକାର୍ଯ୍ୟ। ଏଣୁ ଏହି ପରିପ୍ରେକ୍ଷୀରେ କଳିଙ୍କର ସଂକ୍ଷିପ୍ତ ପରିଚୟ, ବ୍ୟାସଦେବଙ୍କର ରଚିତ ସଂସ୍କୃତ ଭାଗବତ ଏବଂ ଶ୍ରୀମଦ ଭାଗବତ ଓଡ଼ିଆରେ ଜଗନ୍ନାଥ ଦାସଙ୍କ ରଚିତ ସ୍ୱଳ୍ପ ସମ୍ବନ୍ଧରେ ଆଲୋଚନା। ନୈମିଷ ଅରଣ୍ୟ ପବିତ୍ର ସ୍ଥାନରେ ଋଷିମାନେ ଅଛନ୍ତି। ଚିରାଚରିତ ନ୍ୟାୟ ଦୃଷ୍ଟିରୁ ସାହିତ୍ୟ ଅନୁରାଗ ବନ୍ଧୁମାନ ପରେ ହୁଏତ ପାଲାର ବାସ୍ତବ ପ୍ରାକ୍ତନ ଶୈଳୀକୁ ଆଖିଆର ରଖି ଆବଶ୍ୟକ ପଡୁଛି ଆଶ୍ରମ ବର୍ଣ୍ଣନା। ଅଭିଜ୍ଞାନ ଶାକୁନ୍ତଳମ୍ ନାଟକରେ ମହାକବି କାଳିଦାସ ପ୍ରମାଣ କରନ୍ତି।

0: ଅହିଂସା ପରମଧର୍ମ ସହାବସ୍ଥାନ ରୀତି ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ରୂପାୟନ ଉଦ୍ଦେଶ୍ୟରେ ଆଶ୍ରମବାସୀ ବୃକ୍ଷରୋପଣ କରିଛନ୍ତି ଏବଂ ଜଳସେଚନ ପାଇଁ ଛୋଟ ପୋଖରୀଟିଏ ଅଛି। ଟିକେ ଟିକେ ପବନ ହେଲେ ପୋଖରୀ ଭିତରେ ଥିବା ପାଣି ଚତୁଃପାର୍ଶ୍ୱ ଗଛ ମୂଳରେ ବାଜିଯାଏ, କିଛି ମାଟି ଖସି ଆସିଛି, ତଥାପି ଗଛର କ୍ଷତି କୌଣସି ହେଇ
1: ନାହିଁ।
0: ସର୍ବ ସମୟରେ ବିଶ୍ୱର କଲ୍ୟାଣ ପାଇଁ ଶାନ୍ତି ପାଇଁ ଆର୍ଯ୍ୟ ଋଷିମାନେ ଘୃତ ଆହୁ ଯଦି ଯଜ୍ଞ କରନ୍ତି, ସେ ଯଜ୍ଞର ଉତ୍ଥିତ ଧୂମରା ଆସି ଯେଉଁ ବୃକ୍ଷର ଯେଉଁ ପତର ସେ ପତର ରଙ୍ଗକୁ ସେ ବଦଳେଇ ଦେଇଥାଏ ଏବଂ କନକନିଆ ମୃଗ ଛୁଆ କାହାରିକୁ ଭୟ କରୁନାହିଁ। ଆଜି ମଣିଷ ମଣିଷ ପ୍ରତି ଭୟ କରୁଛି, ପଶୁ ବରଂ ଭୟ କରୁନଥିଲା ମଣିଷକୁ। ଆଶ୍ରମର ପବିତ୍ରତା ହେତୁ ଛୋଟ ଛୋଟ ଘାସ ଅଛି ଯେଉଁ ଦର୍ଭ କୁଶଳା ଛିଣ୍ଡା ହେଇ ଯାଇଛି, ଭୟଭୀତ ନ ହୋଇ ଆନନ୍ଦରେ ଚରୁଛି। କିନ୍ତୁ କବି ସାର ଉପେନ୍ଦ୍ର ଭଞ୍ଜଙ୍କର ଗୋଟିଏ ପ୍ରମାଣ ଅହିଂସାର ପରମ ଧର୍ମ ପକ୍ଷୀଙ୍କ ଭିତରେ କିଭଳି ଯାଇଛି। ଆତ୍ମସମକରେ ପ୍ରମାଣ କରନ୍ତି ବୈରୀ ହିଂସା ତ ହିଁ ତ ସେ ଜାଗାରେ କେହି କାହାରି ଶତ୍ରୁ ନାହାନ୍ତି। ଦ୍ୱିତୀୟ ବୈରୀ ଅର୍ଥ ଛଞ୍ଚାଣ ବା ବାଜପକ୍ଷୀ। ବାଜପକ୍ଷୀ ହେଉଛି ଖାଦକ, ଖାଦ୍ୟ କପୋତ, ଆଶ୍ଚର୍ଯ୍ୟ କଥା, ବରଂ ଭୋକରେ କ୍ଷୁଧାରେ ଆତୁର ହେଉଛି ବାଜପକ୍ଷୀ, କିନ୍ତୁ ସେବେଳେ କପୋତକୁ ମାରୁ ନାହିଁ। ମହିଳା ଜାଗରଣ ହେତୁ ନାରୀ କବି ଅପର୍ଣ୍ଣାଙ୍କର ପଦଟି ଅବତରଣ କରିବା ପାଇଁ ପଶ୍ଚାତପଦ ହଉ ନାହିଁ। ଆଶ୍ରମର ସଭା ପରିସର କିଭଳି ହେଇଛି, କାମଦି ସରଳ ସ୍ୱରରେ ଏବଂ

ଯେତେବେଳେ ନାଚିବି ସେ ନାଚିବାର ସୁଖ ତୁ ଉପଲବ୍ଧି କରିବ। ଏଇଭଳି ଆଶ୍ରମରେ ଋଷି ଅଛନ୍ତି କୋଉ ମାନେ? ଗୋଟେ ପଦ କି ଯୋଡି ବେଶୀ ନାହିଁ। ଦିନ ନଈ ମିଶା ଅରଣ୍ୟ।

ସନକ ପ୍ରଭୁତି ଋଷି ମିଳି କଥାବାର୍ତ୍ତା ହଉଛନ୍ତି, ସୁତ ମଧ୍ୟ ଅଛନ୍ତି, ସୁତମୁନିକୁ ପଚାରୁଛନ୍ତି।

ଯୁଧିଷ୍ଠିର ପ୍ରଭୁଙ୍କୁ ଭଲ ପାଆନ୍ତି ଭଗବାନ କୃଷ୍ଣ, ସେ ତ ଅବତାରୀ ପୁରୁଷ, ପୂର୍ଣ୍ଣ ବ୍ରହ୍ମ ହେଇପାରନ୍ତି, ପାଣ୍ଡବଙ୍କୁ ଭଲ ପାଆନ୍ତି, ଏଣୁ ଯୁଧିଷ୍ଠିରଙ୍କୁ ମହାରାଜ କରିଦେଲା ପରେ ଜାଣିଲେ କଳି ସମୟ ଆସିଗଲାଣି, ଯୋଗ ବେଳରେ ଭଗବାନ ଅଚ୍ୟୁତ କୃଷ୍ଣ ଜାଣିପାରିଲେ, ଏଣୁ ସେ ମାୟାରେ ନିଜର ବଂଶକୁ ଆଗେ ବୁଡେଇ ଦେଲେ। ଭାଗବତ ପଦଟିଏ ନାହିଁ, ଯେ ମାୟାକୁ ଧରିଛନ୍ତି, ଯେ ସୃଷ୍ଟିର କର୍ତ୍ତା, ପାଳନ କର୍ତ୍ତା ଏବଂ ସଂହାର କର୍ତ୍ତା, ସାଧାରଣ ଲୋକ କାହିଁ ଜାଣିବେ। ଶେଷ ମୁହୂର୍ତ୍ତରେ ନିଜର ବଂଶ ବୁଡ଼ିଲା ପରେ ମାୟାରେ ଯାରା ସବର ସରାହତ ହେବା ସରାହତ କରନ୍ତେ, ଭଗବାନ କୃଷ୍ଣ ଅର୍ଜୁନ ଠାରୁ କଳା ନେଇ ବୈକୁଣ୍ଠଗାମୀ ହେଲେ। ପର ମୁହୂର୍ତ୍ତରେ ପ୍ରଳୟ ହେଇଗଲା, ବିଶ୍ୱ ପ୍ରଳୟ ହେଲା ପରେ ଦ୍ୱାପର ଯୁଗ ଶେଷ, ଏବେ ଆରମ୍ଭ ହେବାକୁ ଯିବ କଳି ଯୁଗ। ସତ୍ୟରେ ଚାରିପାଦ ଧର୍ମ, ତ୍ରେତୟାରେ ତିନିପାଦ ଧର୍ମ, ଦ୍ୱାପରେ ଦୁଇପାଦ ଧର୍ମ, କଳିରେ ଧର୍ମର ପାଦ ହେଉଛି ଏକ। ଏଣୁ ବିଶ୍ୱ ସୃଷ୍ଟି କରିବା ପାଇଁ ବ୍ରହ୍ମା ବିଶ୍ୱନାଥ ପ୍ରଭୁ ନାରାୟଣଙ୍କୁ ସ୍ମରଣ କଲେ, ଟିକେ ଧ୍ୟାନ କଲେ, କାରଣ ବିନା ପରାମର୍ଶରେ ପ୍ରଭୁଙ୍କର ବ୍ରହ୍ମା କିଛି କରିପାରନ୍ତି ନାହିଁ। ଡାକୁଛନ୍ତି ବ୍ୟାସଦେବଙ୍କର ଲେଖା ଭାଗବତରେ ଗୋଟିଏ ପଦ ହେଲା, ସ୍ତୁତି କରୁଛନ୍ତି ବ୍ରହ୍ମା ନାରାୟଣଙ୍କୁ, ନାରାୟଣ।

0: ଧର ଓରସ ହିଂସାର ଗର୍ଭରୁ ଜନ୍ମ ହେଲା ଗୋଟେ କଳି। ମୁଖ ଅତି ବିକଟାଳ କରାଳ କେମୁତା କର, ଏଭଳି ମୁଖ ଅତୀତରେ କିମ୍ବା ଭବିଷ୍ୟତ କାହାର ନଥିଲା। କୃଷ୍ଣକାୟ ସମ୍ପୂର୍ଣ୍ଣ କଳା ରଙ୍ଗ ପଚାଲା ରହିବି କୋଉଠି। ଯଦି କଳି ଜନ୍ମ ଦ୍ୱାପର ତ ସରିଯାଇଛି, କଳି ଯୋଗ ଆସୁଛି, ତେବେ ଅନେକ କଥାରୁ ଅଳ୍ପ କିଛି ମୁଖ୍ୟାଂଶ କଳି କେଉଁ କେଉଁ ଜାଗା ରହିଛି। ହେ ସୁଧୀ ଶ୍ରୋତୃମଣ୍ଡଳୀ, ହେ ବୁଦ୍ଧିଜୀବୀ, ଯେଉଁ ଯେଉଁ ଜାଗାରେ କଳି ଅଛି ସେଭଳି ସ୍ଥାନରେ ରଖିବା ଉଚିତ ନୁହେଁ ଏବଂ ସେ ସ୍ଥାନ ଯିବା ଉଚିତ ନୁହେଁ। ଅଳ୍ପ କରେ
1: ପୁତିଗନ୍ଧ ଯୁକ୍ତ ସ୍ଥାନ ଦ୍ୟୁତି ମଧ୍ୟ କାମିନୀ କାଞ୍ଚ।

0: ନିଜେ ସୁରକ୍ଷିତ ମନେ କରୁନାହାନ୍ତି।
1: ତେଣୁ
0: କଥାର ନାହିଁ ଯେ ମା ହେଲେ ପାଠୋଇ, ଏଣୁ ନାରୀ ଜାଗରଣ ପାଇଁ ମହିଳା ଜାଗରଣ ଏକାନ୍ତ ଆବଶ୍ୟକ, ନହେଲେ ଅଶିକ୍ଷିତ ହେଲେ କଣି ସହଜରେ ପ୍ରବେଶ କରିବ ସେ ସ୍ଥାନରେ। କେବଳ ସେଦିନ କାଞ୍ଚନ ଧନର ଲୋଭ, ଅର୍ଥମ ମନର୍ଥମ ଚିନ୍ତୟ ନିତ୍ୟମ ନାସ୍ତି ତତଃ ସୁଖ ଲେଶ ସତ୍ୟମ ପୁତ୍ରାତପି ଧନ ଭାଜଂ ଭୀତି ସର୍ବତ୍ର ଏଷା କଥିତା ନୀତି। ନୀତିବିତ ଗୋଟେ ଶ୍ଳୋକ କହିଲେ ଧନ ପାଇଁ ସମସ୍ତେ ବ୍ୟତିବ୍ୟସ୍ତ। ଇଂଲିଶ ବାଲା କହୁଛନ୍ତି ମନି ମନି ମନି ବ୍ରାଇଟର ଦେନ୍ ସନ୍ ସାଇନ୍ ସୁଇଟର ଦେନ୍ ହନି, ନୋ ନେଭର, ଏ ଠିକ ନୁହେଁ। କଣ ନା ଟଙ୍କା ଅନର୍ଥର କାରଣ। ବହୁ ଏ କଳି ଯୁଗରେ ବହୁ ଜଣ ଉପାର୍ଜନ କଲା, ଦିନ ରାତି ପରିଶ୍ରମ କରି ଧନ ଉପରେ ନ୍ୟାୟ ଅନ୍ୟାୟ ଉପରେ ଉପାର୍ଜନ କଲା। ଧନ ରଖିଲା ଟ୍ୟାକ୍ସ କୁ ଭୟ, ଚୋରକୁ ଡକାୟତ କୁ ଭୟ, ଏ ଡକାୟତ କଣ ପଦାରେ ଅଛନ୍ତି। ଯେଉଁ ବାପ ଅଧିକ ଉପାର୍ଜନ କଲା ପ୍ରଥମ ଶତ୍ରୁ ହେଲା ତାର ପୁଅ। ଏଣୁ ପ୍ରମାଣ ଅନେକ କଳି ରହିଛି, କଣ ହବ ସଂକ୍ଷେପରେ ମୁଁ କହିଦେଲି ମାତ୍ର। ଏ କଳିଜରେ କଳି କୋଉଠି ରହୁଛି, ସମସ୍ୟା ଅବସ୍ଥା କଣ ହବ। ଧର୍ମ ସଂକୁଚିତ ତପୋ ବିରହିତ ସତ୍ୟଂ ଚ ଦୁରଙ୍ଗତମ।

ଆରେ କଳିଯୁଗରେ ଜନ୍ମ ହେଲା ସେ ଧନ୍ୟ ନାମ ଟିକେ ଜପ ଏକ ମନ ଏକ ଧ୍ୟାନ ଦିନ ରାତି ଚବିଶ ଘଣ୍ଟା ଆମେ ଯିଏ ଯୋଉ କର୍ମ କରୁନା କାହିଁକି ଟିକେ କଣ ପ୍ରଭୁଙ୍କୁ ଚିନ୍ତା କରିବା ସମୟ ମିଳୁନି ତେଣୁ ପ୍ରଭୁ ଶ୍ରୀରାମ ଠାକୁରଙ୍କୁ ଚିନ୍ତା କଲେ ମୁକ୍ତି ମିଳିବ ଦୁଃଖ ମିଳିବ ନାହିଁ କାହିଁକି ନା ଚାରି ଯୁଗରେ ରାମଙ୍କ ନାମ ରହିବ ବାଲ୍ମୀକି ଶ୍ଳୋକଟି ଯାବତ

ଯେପର୍ଯ୍ୟନ୍ତ ବିଶ୍ୱରେ ପାହାଡ଼ ପର୍ବତ ଥିବ, ନଦୀ ଏବଂ ସମୁଦ୍ର ଥିବ, ସେ ପର୍ଯ୍ୟନ୍ତ ମହାପ୍ରଭୁ ରାମଙ୍କର ଚରିତ୍ର ବର୍ଣ୍ଣନା ଚାଲିଥିବ। ଏଣୁ ରାମ ନାମ ଜପିଲେ ନିଶ୍ଚିତ ମୁକ୍ତି ମିଳିବ। ଆଉ କଳି ଯୁଗରେ ଜନ୍ମ ହେବାଟା ଭଲ ବୋଲି ବ୍ୟାସଦ ପ୍ରମାଣ କରିଛନ୍ତି ସଂସ୍କୃତ ଭାଗବତରେ। କୃତାଦିଷୁ

ସତ୍ୟ ସତ୍ୟ ତ୍ରେତୟ ଦ୍ୱାପର ଯୁଗରେ ଯେଉଁମାନେ ଜ୍ଞାନୀ ସେମାନେ ତପସ୍ୟା କରନ୍ତି, ହେ ପ୍ରଭୁ ଆମେ ଟିକେ କଳି ଯୁଗରେ ଜନ୍ମ ହୁଅନ୍ତୁ କି? କାହିଁକି ନା କଳି ଯୁଗରେ ବହୁତ ଦୁଃଖ, ଅନ୍ୟାୟ ନିଶ୍ଚିତ। ଆରେ ହେ ପାଞ୍ଚଟା କଳା କୁଆ ବସିଛନ୍ତି, ଗୋଟିଏ ଧଳା ବଗ ବସିଛି, ହଠାତ୍ ଲୋକ ଆଖି କାପରେ ପଡିବ? ଏଣୁ ଯେତେ ସମସ୍ତେ କଳଙ୍କିତ ହେବାକୁ ଯାଉଛନ୍ତି ସମସ୍ତେ ରହନ୍ତୁ, ଯେତେ ଅଳ୍ପ ବ୍ୟପିତ ବହୁ ସ୍ୱ

ଅସଂଖ୍ୟ ଧର୍ମ ଆଦି ଜଗିଲେ ତାହେଲେ ନିଶ୍ଚିତ ମୁକ୍ତି ମିଳିବ। ଆଉ ଏ କଳି ଯୁଗରେ ଧର୍ମ କରିଲେ ପଇସା ଖର୍ଚ୍ଚ ଦରକାର ନାହିଁ। ଭାଗବତରେ ଜନରାସ ଗୋଟିଏ ପଦ କହିଲେ, ତୁ ଯାବ ଏକ ଭାବେ ଭାବ ଦେହ ଖରାପ ହବାର ନାହିଁ, ଟଙ୍କା ଖର୍ଚ୍ଚ ହବାର ନାହିଁ, ଚାକିରି ଠିକ ଥାଉ, ଏଣୁ କିନ୍ତୁ ସତ୍ୟଯୁଗରେ ତପ ପରମ କୃତ ଯୁଗେ ପରାଶର ଲେଖିଲେ ତପସ୍ୟା ସତ୍ୟଯୁଗରେ କରୁଥିଲେ, ତପସ୍ୟାରେ ବିଘ୍ନ ବି ଆସୁଥିଲା, ଘର ଦ୍ୱାରା ଛାଡି ସ୍ତ୍ରୀ ପୁଅ ଛାଡି ଯେ ଘରୁ ବାହାରି ପଳେଇଲା ସେ କି ମଣିଷ। ତ୍ରେତୟାର ଜ୍ଞାନ ମୁଚ୍ଚତେ, ଜ୍ଞାନୀଙ୍କ ଅନୁସନ୍ଧାନ କରି ଜ୍ଞାନ ସଂଗ୍ରହ କରିବା କଷ୍ଟ। ଦ୍ୱାପରେ ଯଜ୍ଞ ବାହୁ, ଦ୍ୱାପର ଯୁଗରେ ଯଜ୍ଞ, କେ ଘିଅ ରେଟ୍ କେତେ ହେଲାଣି, କ୍ଷୀର ଦହି କେତେ ହେଲାଣି, ବ୍ରାହ୍ମଣଙ୍କର ପାରିତୋଷିକ କେତେ ହେଲାଣି, ଯଜ୍ଞ କରିହବ? ତେଣୁ ସେ ସମୟରେ ଯେତେ ଖର୍ଚ୍ଚ ହଉଥିଲା କଳିଜୁର ନାହିଁ, ଦାନ ମହତ ନାମଦାନ କିମ୍ବା ନାମ ଗ୍ରହଣ କିମ୍ବା ନିଜେ ନ ଖାଇ ଅନ୍ୟକୁ ଦୟା କରିବା, ଏକ ଭାବେ ଭାବୁ। ଏକ ଭାବ ଅର୍ଥ ରାମକୁ, କୃଷ୍ଣକୁ, ଈଶ୍ୱରକୁ, ଆଲ୍ଲାକୁ, ଯାହାଙ୍କୁ ଡାକ, ନାରାୟଣକୁ, ଗୋବିନ୍ଦକୁ, ତେତିଶ କୋଟି ଦେବତାରୁ ଯାହାକୁ ଡାକ, କିନ୍ତୁ ଏକ ମନ ଏକ ପ୍ରାଣ ଦରକାର। ନାଇଁ ରେ, ମତବାଦ ଆସିଲା। ଅଭିରାମ ପରମହଂସ କହିଲେ, ଆରେ ହେ, ମାନବର ପୂଜା ହିଁ ଦେବତାର ପୂଜା, କାହିଁକି ସକଳ ଘଟରେ

0: ତ ଜନ୍ମ ହେଇଛନ୍ତି, କଳିଯୁଗ ହେଇଥାଉ
1: ହେଇଥାଉ,
0: ଯଦି କିଛି ଲୋକ ଗ୍ରହଣ କରି କାମରେ ଲଗେଇ ପାରନ୍ତି ତା ଧନ୍ୟରେ ସ୍ଥିତ ହେଇଯିବୁ। କାହିଁକି ନା କୀଟ ପତଙ୍ଗ ଠାରୁ ଏବଂ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ଧରି ମହାପୁରୁଷ ପରମହଂସ କହୁଛନ୍ତି, ଅଭିରାମ ଠାକୁର କହିଲେ ବ୍ରହ୍ମ ଆତ୍ମା ଚିତ୍ ଶକ୍ତି ଅଛି, ତେଣୁ ସମସ୍ତେ ସେ ପରମାତ୍ମାଙ୍କର ପୁଅ ଆଉ ଝିଅ। ଯଦି ସମସ୍ତଙ୍କର ପିତା ଏକ, ରାମ ହୁଅନ୍ତୁ କୃଷ୍ଣ ହୁଅନ୍ତୁ ରହିମ ହୁଅନ୍ତୁ ଈଶ୍ୱର ଆଲ୍ଲା ହୁଅନ୍ତୁ, ତାଙ୍କ ପାଖରେ ଟିକେ ଲକ୍ଷ୍ୟ ରଖ, ତେବେ ଯାଇ ଏ ସଂସାର ନିଶ୍ଚିତ ମୁକ୍ତି ମିଳିବ। କାହିଁ ଶ୍ରୀମଦ ଭଗବତ ଗୀତାରେ ଭଗବାନ କୃଷ୍ଣଙ୍କର ଛାଡ଼ିଛନ୍ତି, ଅର୍ଜୁନ ସେ ବୁଝେଇ ଦେଲେ ଗୋଟିଏ କହିଲେ, କଳିଯୁଗରେ ରକ୍ଷା ପାଇବେ ବାଟ କଣ ଗୀତା କହୁଛି,

ବେଦବିତ୍ ବ୍ରାହ୍ମଣ କୁହନ୍ତୁ, ବ୍ରାହ୍ମଣ ଠାରେ ଯୋଉ ବ୍ରହ୍ମ, ସପାଗ ଚଣ୍ଡଳା ଠାରେ ସେଇ ବ୍ରହ୍ମ, ଗୋ ମାତା ଗାଈ ହଉଛି ମା, ଗୋମାତା ଠାରେ ଯୋଉ ବ୍ରହ୍ମ, ହାତୀ ଠାରେ କୁକୁରୀ ଠାରେ ସେଇ ବ୍ରହ୍ମ, ଏଣୁ ସମସ୍ତଙ୍କୁ ଏକ ବୋଲି ବିଚାର କଲେ, ପରମାତ୍ମା ଜୀବ ଜଗତ ପୂଜା କଲେ, ମଣିଷ ପ୍ରତି ଆଦର କଲେ, ଈଶ୍ୱର ପାଇଁ ଲୟ ରଖିଲେ, ନିଶ୍ଚିତ ତୁ ମୁକ୍ତି ପାଇଯିବୁ। ଖାଲି ଏତିକି ନୁହେଁ, ରସକଳ ଦୀନକୃଷ୍ଣ ଦାସ କହିଲେ, ଆରେ ରାମ କାହିଁ ଭୋଜ, କୃଷ୍ଣ ଭୋଜ, କାହିଁକି କୃଷ୍ଣ ନାମରେ ପାପ କ୍ଷୟ ତେତେ କରି ନ ପାରେ ବାପି ପାପ ତେତେ। ରସକଳ ଭକ୍ତ କବି ଦୀନକୃଷ୍ଣ ଦାସ କହୁଛନ୍ତି, କୃଷ୍ଣ ଥରେ ବୋଲି କୃଷ୍ଣ ନାମ ଜପ କଲେ ଜାଣିପାରେ ବା ଅଜାଣତରେ, ଜ୍ଞାତରେ ଅଜ୍ଞାତରେ, ଏ ଜନ୍ମ ବା ପୂର୍ବ ଜନ୍ମର ଯେତେ ପାତକ ଯେତେ କଳୁଷ କାଳିମା ଥାଉ, ଥରେ ମାତ୍ର ଭକ୍ତିରେ ଜପିଲେ କିମ୍ବା ଶୁଣିଲେ ମୁକ୍ତି ମିଳିଯିବ। କରି ନ ପାରେ ପପି ପାପ ତେତେ, ଆକୁ ସମର୍ଥନ କରିଛନ୍ତି ଯେତେବେଳେ ଚୈତନ୍ୟ ଦେବ ଏ ଓଡ଼ିଶାକୁ ଆସିଥିଲେ, ସେହି ସମୟରେ ତାଙ୍କର ପରମ ଭକ୍ତ ଅତି ଆପଣାର ତାଙ୍କ ପରେ ରହିକିରି ରୂପ ଗୋସ୍ୱାମୀ ସେ ଲେଖିଥିଲେ ବିଦଗ୍ଧ ମାଧବ ନାଟକ, ସେ କୃଷ୍ଣ ସପକ୍ଷରେ ଗୋଟେ ଶ୍ଳୋକ ଲେଖିଛନ୍ତି ବାରାଣସୀର ବହି, ବିଦଗ୍ଧ ମାଧବ ନାଟକ ରୂପ ଗୋସ୍ୱାମୀ।

ଶୁଣିଲେ ପାଲା। ପରିବେଷଣ କରିଥିଲେ ତ୍ରିଲୋଚନ ଷଡ଼ଙ୍ଗୀ ଏବଂ ସାଥୀ ବାନାମ୍ବର ଦାସ, ଶୁକଦେବ ଖଣ୍ଡାଇ, ଅଭିରାମ ମହାନ୍ତି, ବୁଦ୍ଧଦେବ ନାଥ ଏବଂ ଅଦ୍ୱୈତ ଭଟ୍ଟ।